ଆକାଶବାଣୀ କଟକ ଆଜି ଶନିବାର 1948 ଶତାବ୍ଦ ଶ୍ରାବଣ ମାସ ତିନି ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 25 ତାରିଖ ସମୟ ବର୍ତ୍ତମାନ ସକାଳ 5:58:30 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର DTH ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ଯାହାର ବାଲ୍ୟକାଳଟି କ୍ରୀଡ଼ାରେ କଟିଗଲା, ଯୌବନ କାଳ ଯୁବତୀର ମୁହଁରେ ଅତିବାହିତ ହେଲା, ଆଉ ବାର୍ଦ୍ଧକ୍ୟ କାଳଟି ଚିନ୍ତାରେ ବୁଡ଼ି ରହିଲା, ତାହେଲେ ବ୍ରହ୍ମଚିନ୍ତାରେ ତା ମନ ଆଉ କେତେବେଳେ ଲାଗିପାରିବ? ଆକାଶବାଣୀ କଟକ, ସମୟ ବର୍ତ୍ତମାନ 6:00 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କୃପା ନ କରିଲେ କାଳିଆ କିବା ହେବ ସହାୟ, ତୁମ ଚରଣୀ ଆଶ୍ରୟ ମୋର, ତୁମେ ହିଁ ଜୀବନର ମୋର ଉପାୟ। ଶ୍ରୋତାବନ୍ଧୁ ଶୁଣନ୍ତୁ ପ୍ରଫୁଲ୍ଲ କୁମାର ଜେନାଙ୍କ ରଚନାରୁ ଗୀତଟି।

ଜୟ ଜୟ ନୀଳାଦ୍ରି ବିହାରୀ, ଜଗତର ତୁମେ ଆଧାର, ଭକ୍ତ ଡାକରି ଧାଇଁ ଆସ ପ୍ରଭୁ, ହର ଦୁଃଖ ଅପାର। ଶ୍ରୋତାବନ୍ଧୁ ଶୁଣନ୍ତୁ ବୈଷ୍ଣବ ପାଣିଙ୍କ ରଚନାରୁ ଗୀତଟି, କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅଞ୍ଜଳି।

ଜଗମୋହନ ହେ ପ୍ରଭୁ, ଭକ୍ତ ହୃଦୟର ତୁମେ ଅନନ୍ତ ଆଧାର। ତୁମ ଚରଣରେ ଶାନ୍ତି ମିଳେ, ହରିଯାଏ ସବୁ ଅନ୍ଧକାର। ଶ୍ରୋତାବନ୍ଧୁ, ଆସନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା। ରଘୁନାଥ ପୃଷ୍ଟିଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ପ୍ରସନ୍ନ କୁମାର ମିଶ୍ର।

ଭକ୍ତ ଡାକରି ଧାଇଁ ଆସ ପ୍ରଭୁ, ହର ଦୁଃଖ ଅପାର। ଶ୍ରୋତାବନ୍ଧୁ ଶୁଣନ୍ତୁ, ବୈଷ୍ଣବ ପାଣିଙ୍କ ରଚନାରୁ ଗୀତଟି। କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅଞ୍ଜଳି।

ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। ଏଠି ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଅନୁଚିନ୍ତା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। କିଛି କ୍ଷଣ ମଧ୍ୟରେ

0: ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ରଜତ କର।
1: ଆଜି ପ୍ରଭୁ ରଥରେ ଏଠି ସେ ଏକାଦଶୀ କରିବେ। ପ୍ରଭୁ ଜଗନ୍ନାଥ କରୁଥିବା ଏକାଦଶୀ ବଡ଼ ଏକାଦଶୀ ଭାବେ ପାଳିତ ହୁଏ। ଏହି ଏକାଦଶୀ ସଧବାମାନେ ମଧ୍ୟ କରିପାରିବେ। ପୁରୀରେ ଅନ୍ୟ ଏକାଦଶୀମାନଙ୍କରେ ବ୍ରତୀମାନେ ମହାପ୍ରସାଦ ଖାଇଥାନ୍ତି। ଆଜି କିନ୍ତୁ ପ୍ରଭୁ ରଥରେ ଥିବାରୁ ମହାପ୍ରସାଦ ହେବ ନାହିଁ। ପ୍ରଭୁଙ୍କ ପାଖରେ ଫଳମୂଳ ଭୋଗ ହେତୁ ବ୍ରତୀମାନେ ଫଳମୂଳ ଖାଇବେ। ଆଜି ଏକାଦଶୀର ବୈଶିଷ୍ଟ୍ୟ ହେଲା ପ୍ରଭୁ ଚାରି ମାସ ପାଇଁ ଶୟନ କରିବେ। ଆଜିଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଅତ୍ୟନ୍ତ ପୂର୍ଣ୍ଣପ୍ରଦ ଚାତୁର୍ମାସ୍ୟା ପାଳିତ ହେବ। ଯୋଗୀ ମୁନି ଓ ଋଷିମାନେ ବହୁ କାଳରୁ ଏହି ଚତୁର୍ମାସ୍ୟା ସମୟରେ ଶ୍ରୀକ୍ଷେତ୍ର ଆଗମନ କରି କଷ୍ଟସାଧ୍ୟ ଜପ ଧ୍ୟାନ ଓ ତପସ୍ୟା କରନ୍ତି। ମହାପୁଣ୍ୟପ୍ରଦ ତୀର୍ଥରାଜ ସମୁଦ୍ରରେ ସ୍ନାନ ପରେ ପ୍ରଭୁଙ୍କ ଦର୍ଶନ କରି ସ୍ଥୂଳ ଭାବରୁ ସେମାନେ ସୂକ୍ଷ୍ମ ଭାବନା ମଧ୍ୟରେ ବୁଡ଼ି ରହିବା ସାଧନ କରନ୍ତି।

0: ଅଛନ୍ତି।
1: ବାଇଗଣ ବ୍ୟବହାର ଏହି ସାଧନା ସମୟରେ ନିଷିଦ୍ଧ। ଶାଗ, ଦହି, ବିରି ଡାଲି, ବିରି ଜାତୀୟ ଖାଦ୍ୟ, କ୍ଷୀର ସାଧକ ବର୍ଜନ କରିବେ। ମୂଳ କଥା ହେଲା ବିଳାସ ବ୍ୟସନ ତ୍ୟାଗ କରି ଜୀବନ ଧାରଣ ପାଇଁ ଆହାର ଗ୍ରହଣ ସହିତ ସାଧନା କରିବେ।

0: ରତ୍ନହୀନ ନିରାକାର ପ୍ରଭୁ ଆଜି ସେଇ ସବୁ ସୁବର୍ଣ୍ଣରେ ଭୂଷିତ ହେବାରୁ ଆକାର ଓ ନିରାକାରର ସମନ୍ୱୟ ଘଟିଛି। କିରୀଟ, ଉଡ଼ିଆଣୀ, କଦମ୍ବମାଳି, ଘାଗରାମାଳି ଭଳି ବହୁ ଭାବରେ ସୁବର୍ଣ୍ଣମଣ୍ଡିତ ହେବେ। କଣ୍ଠି, ହରିଳା ଓ ବାହାଡ଼ାମାଳି ସହ ଭୂଷିତ ହେବେ ସ୍ୱର୍ଣ୍ଣ ନିର୍ମିତ ଚକ୍ର ଓ ରୌପ୍ୟ ନିର୍ମିତ ଶଙ୍ଖରେ। ଅତି ମହାର୍ଘ ଓ ଦର୍ଶନୀୟ ପ୍ରଭୁଙ୍କର ଦୁର୍ଲଭ ସୁନାବେଶ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ରଜତ କର। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 106ତମ ଭାଗ।

0: ସୁହାସ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ରାଶି ବୁଣିବା ଅବସ୍ଥାରେ ଥିଲେ ଚାଷ ପାଇଁ ଅଧିକ ଅମଳକ୍ଷମ କିସମ ଯେପରି ପ୍ରାଚୀ, କଳିକା, କନକ, ବିନାୟକ ଇତ୍ୟାଦି ଚୟନ କରନ୍ତୁ। 1-1.2 kg ବିହନ ପ୍ରତି ଏକରରେ ବ୍ୟବହାର କରନ୍ତୁ। ବିହନ ବୁଣିବା ପୂର୍ବରୁ 3 gram ସେରେସାନ୍ ପ୍ରତି କିଲୋଗ୍ରାମ ବିହନ ସହିତ ମିଶାଇ ବିଶୋଧନ କରନ୍ତୁ। ଶେଷ ଜମି ପ୍ରସ୍ତୁତି ସମୟରେ 6:8:8 kg ଯବକ୍ଷାରଜାନ ସାର, ଫସ୍ଫରସ୍ ସାର ଏବଂ ପଟାସ୍ ସାର ପ୍ରତି ଏକରରେ ପ୍ରୟୋଗ କରନ୍ତୁ। ବୁଣିବା ସମୟରେ ଧାଡ଼ି ମଧ୍ୟରେ 30 cm ବ୍ୟବଧାନ ଏବଂ ଗଛରୁ ଗଛ ମଧ୍ୟରେ 10 cm ବ୍ୟବଧାନ ରଖନ୍ତୁ। ଆଖୁ ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ଥିଲେ ଯଦି ଏହା 4-5 months ହୋଇଯାଇଥାଏ ତେବେ ମଧ୍ୟମ ଓ ଦୀର୍ଘ ଅବଧିର କିସମର ଆଖୁ ଗଛକୁ ସିଧା ରଖିବା ପାଇଁ ଭେଳା ବାନ୍ଧିବା କାର୍ଯ୍ୟ କରନ୍ତୁ। ପୋକ ଆକ୍ରାନ୍ତ ଗଛ ଓ ପିଲ ଏବଂ ବିଳମ୍ବରେ ବାହାରିଥିବା ପିଲଗୁଡ଼ିକୁ କାଢ଼ି ଦିଅନ୍ତୁ। 2-3 ଆଖୁ ଗଛକୁ ତଳର ଆଂଶିକ ଶୁଖିଯାଇଥିବା ପତ୍ର ସାହାଯ୍ୟରେ ଏକାଠି ବାନ୍ଧି ଦିଅନ୍ତୁ। ଏହି ସମୟରେ ଅମୃତଭଣ୍ଡା ଲଗାନ୍ତୁ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 meter ଦୂରତାରେ 0.5:0.5 meter ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ବ୍ୟବହାର କରନ୍ତୁ। କନ୍ଦମୂଳ ଲଗାଇବା ପାଇଁ ଗୌରୀ, ଭୁବନ ଶଙ୍ଖ, ପୁଷା ସଫେଦ ଏବଂ ସମ୍ରାଟ ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ ଅଟେ। ଏହିସବୁ କିସମ ଚୟନ କରି କନ୍ଦମୂଳ ଲଗାନ୍ତୁ। ଶୁଖିଲା ପାଗରେ କନ୍ଦମୂଳର ଡଙ୍କ ସାଧାରଣତଃ ବିହନ ଆକାରରେ ଲଗାଯାଏ। 60 cm ବ୍ୟବଧାନରେ ହୁଡ଼ା ଟେକି 100-125 gram ଓଜନର ସୁସ୍ଥ ସବଳ କନ୍ଦମୂଳ 25 cm ବ୍ୟବଧାନରେ ଲଗାନ୍ତୁ। 40-45 days ତଳିଘେରାରୁ 20-30 cm ଲମ୍ବର ସୁସ୍ଥ ସବଳ ଡଙ୍କ କାଟି ମୁଖ୍ୟ କିଆରୀରେ ଲଗାନ୍ତୁ। ଜହ୍ନି ଲଗାଇବା ପାଇଁ 1 ପ୍ରତି

ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ। ଆଜି ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ କରାଯାଉଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5ଟାରୁ ରାତି 11ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ବାହୁଡ଼ା ଯାତ୍ରାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଲୀଳା ଶେଷ କରି ଚତୁର୍ଦ୍ଧା ମୂର୍ତ୍ତି ତିନି ରଥରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଗତକାଲି ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାହୁଡ଼ା ଯାତ୍ରାର ପ୍ରଥମ ଦିନରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କୁ ରଥାରୂଢ଼ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ରଥ ଟଣା ହେବ। ଗତକାଲି ବାହୁଡ଼ା ଧାଡ଼ି ପହଣ୍ଡି ଦର୍ଶନ ଲାଗି ଭକ୍ତଙ୍କ ସମାଗମ ହୋଇଥିଲା। ରଥଯାତ୍ରା ସମୟରେ ସୁରକ୍ଷିତ, ନିରାପଦ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୁରୀ ରେଳଷ୍ଟେସନରେ ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ସ ସୁରକ୍ଷା ପ୍ଲାଟଫର୍ମ DSC ଅର୍ଜୁନ ମୁତୟନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟଧିକ ଭିଡ଼ ସମୟରେ ଯାତ୍ରୀ ସୁରକ୍ଷା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇପାରିଛି। ସୁନାବେଶ ଏବଂ ଅଧରପଣା ଲାଗି ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଏଥିଲାଗି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ ମଧ୍ୟ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। NTA ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି NTA ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4ଟି ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10ଟି କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି NTA କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ ଅଧିକାରୀଙ୍କୁ NTA ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ନେଇ

0: ଜିଲ୍ଲା ନିର୍ବାଚନ ଅଧିକାରୀ, ଭୋଟର ପଞ୍ଜୀକରଣ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ସଭାପତିମାନଙ୍କ ସହ ଅନୁଷ୍ଠିତ ବୈଠକରେ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଶ୍ରୀମତୀ ପଣ୍ଡା ଆଲୋଚନା କରିଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟ ବିବାହ ନିରାକରଣ ଏବଂ ଶିଶୁ ଅଧିକାର ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ପ୍ରଚାର ରଥ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ବାର୍ତ୍ତା ମଧ୍ୟ ପ୍ରଚାର କରିଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଝଣ୍ଡୁ କୁମାର ପୁରୁଷ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଛନ୍ତି। ଭାରତର ଝଣ୍ଡୁ କୁମାର 190 କିଲୋଗ୍ରାମ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି। ପାଣିପାଗ। ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କଟକ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ବୁଡ଼ିଯିବାରୁ ଉଦ୍ଧାର କରାଯାଇଥିବା ବ୍ୟକ୍ତିର ଚିକିତ୍ସା ସମ୍ପର୍କରେ କହିଛନ୍ତି ଡାକ୍ତର ଶରତ ଚନ୍ଦ୍ର ଦାସ।
2: ଆଜି ଜୁଲାଇ 25 ୱାର୍ଲଡ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ। ଜଳରେ କିମ୍ବା କୌଣସି ତରଳ ପଦାର୍ଥରେ ବୁଡ଼ିଗଲେ ତରଳ ପଦାର୍ଥ ବା ଜଳ ଆମ ଶ୍ୱାସନଳୀ ଦେଇ ଫୁସ୍ଫୁସ୍ରେ ପ୍ରବେଶ କରେ, ଫଳରେ ଆମେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନା। ପ୍ରିଭେନ୍ସନ୍ ଡେ। ଜଳରେ କିମ୍ବା କୌଣସି ତରଳ ପଦାର୍ଥରେ ବୁଡ଼ିଗଲେ ତରଳ ପଦାର୍ଥ ବା ଜଳ ଆମ ଶ୍ୱାସନଳୀ ଦେଇ ଫୁସ୍ଫୁସ୍ରେ ପ୍ରବେଶ କରେ, ଫଳରେ ଆମେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହୁଁ। ଆମର ପ୍ରଶ୍ୱାସରେ ଅମ୍ଳଜାନ ଫୁସ୍ଫୁସ୍ ଦେଇ ଶରୀରରେ ପ୍ରବେଶ କରେ ଓ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ତ ମାଧ୍ୟମରେ ପ୍ରବାହିତ ହୁଏ ଓ ଅଙ୍ଗାରକାମ୍ଳ ନିଶ୍ୱାସରେ ଶରୀରରୁ ବାହାରି ଆସେ, ଯାହାଫଳରେ ଶରୀରର ପ୍ରତ୍ୟେକ କୋଷ ଅମ୍ଳଜାନ ପାଇପାରନ୍ତି। ଅମ୍ଳଜାନ ଅଭାବରେ ମଣିଷ ବଞ୍ଚିପାରେ ନାହିଁ। ଜଳରେ ବୁଡ଼ିଯିବା ଫଳରେ ଜଳ ଶ୍ୱାସନଳୀ ଦେଇ ଫୁସ୍ଫୁସ୍ରେ ପ୍ରବେଶ କରେ ଓ ଅମ୍ଳଜାନ ଶରୀର ମଧ୍ୟକୁ ଯାଇପାରେ ନାହିଁ, ଫଳରେ ମସ୍ତିଷ୍କ ଅମ୍ଳଜାନ ପାଇପାରେ ନାହିଁ, ସେଣ୍ଟ୍ରାଲ ଆନକ୍ସିଆ ହୋଇ ମୃତ୍ୟୁ ଘଟେ। ପ୍ରତିବର୍ଷ ବିଶ୍ୱରେ 2,36,000 ଲୋକଙ୍କର ମୃତ୍ୟୁ କେବଳ ଜଳରେ ବୁଡ଼ିବା ଯୋଗୁଁ ହୋଇଥାଏ। ଏସବୁ ମୃତ୍ୟୁକୁ ଏଡ଼ାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଜୁଲାଇ 25 ଡ୍ରାଉନିଂ ପ୍ରିଭେନ୍ସନ୍ ଡେ ବା ବୁଡ଼ି ନଯିବା ପାଇଁ ସଚେତନତା ଦିବସ ଭାବରେ ପାଳନ କରୁଅଛି। ଏହାର ମୂଳ ଲକ୍ଷ୍ୟ ହେଲା ଏଭଳି ମୃତ୍ୟୁକୁ ଏଡ଼ାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଓ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଏ ବିଷୟରେ ସଚେତନ କରାଇବା। ଏ ଜୀବନ ଆମର ଓ ଏହାକୁ ରକ୍ଷା

0: ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବରିଷ୍ଠ ବୃତ୍ତିଗତ ପଦବୀରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କଲା ଏନ୍ଟିଏ। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଂସ୍ଥାରୁ ବହିଷ୍କୃତ ହେଲେ 47 ଜଣ କର୍ମଚାରୀ। ରାଷ୍ଟ୍ରପତିଙ୍କୁ ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ହେନୋରିସ୍ କୌସା ଉପାଧି ପ୍ରଦାନ। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାରୋତ୍ତୋଳନରେ ଝଣ୍ଡୁ କୁମାର ଭାରତ ପାଇଁ ହାସଲ କଲେ ପ୍ରଥମ ପଦକ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜେନେରାଲ ମ୍ୟାନେଜର ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କରିଛି। କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ ମଧ୍ୟ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ବିକଶିତ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ କହିଛି। ଚୁକ୍ତିଭିତ୍ତିକ 4 ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପ୍ରଥମ ପର୍ଯ୍ୟାୟରେ ପଦବୀରେ ନିଯୁକ୍ତି 3 ପାଇଁ ରହିବ। ପରୀକ୍ଷା କେନ୍ଦ୍ର ନେଟୱାର୍କ ଏବଂ ପରିଚାଳନା ସମେତ ବିଭିନ୍ନ କ୍ଷେତ୍ରର ଦାୟିତ୍ୱ ସେମାନଙ୍କ ଉପରେ ରହିବ ବୋଲି ଏନ୍ଟିଏ ସୂଚନା ଦେଇଛି। ପ୍ରଥମ ଥର ପାଇଁ ଏନ୍ଟିଏରେ ଯୁବ ବୃତ୍ତିଗତ ନିୟୋଜିତ ହେବେ। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ କର୍ମଚାରୀଙ୍କୁ ଇତିମଧ୍ୟରେ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍ଟିଏ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତାଙ୍କ ପ୍ରସାରିତ ଭିଡ଼ିଓ ଉପରେ ପ୍ରତିକ୍ରିୟା ଓ ପରାମର୍ଶ ଦେଇଥିବାରୁ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମୋଦି ଏଭଳି ବିପୁଳ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି।
2: ମେରେ ଯୋ ଭିଡ଼ିଓ ପୋଷ୍ଟ କିଆ ଥା ଉସକୋ ଜିସ୍ ପ୍ରକାର ସେ ଆପନେ ରିସ୍ପଣ୍ଡ କିଆ ସକାରାତ୍ମକ ସୁଝାଉ ଦିଏ ଥ୍ୟାଙ୍କ୍ସ ଟୁ ଏଭ୍ରିବଡି ୟେ ଆପକା ପ୍ୟାର ବନା ରହେଗା ହମାରା ନାତା ଔର ଅଧିକ ସକ୍ରିୟତା ସେ ଜୁଡ଼ତା ରହେଗା ଥ୍ୟାଙ୍କ୍ ୟୁ।
1: ଏହି ଭିଡ଼ିଓଟି ଏପର୍ଯ୍ୟନ୍ତ 303 ନିୟୁତରୁ ଅଧିକ ଥର ଦେଖାଯାଇଛି। ପୋଷ୍ଟ ହେବାର ପ୍ରଥମ 24 ମଧ୍ୟରେ ସବୁଠାରୁ ଅଧିକ ଦର୍ଶକ ଏହାକୁ ଦେଖିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରୋମାନିଆର ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ଅଫ୍ ଇକୋନୋମିକ୍ ଷ୍ଟଡିଜ୍ ପକ୍ଷରୁ ସମ୍ମାନଜନକ ଡକ୍ଟର ହେନୋରିସ୍ କୌସା ଉପାଧି ପ୍ରଦାନ କରାଯାଇଛି। ଭାରତ ରୋମାନିଆ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସବୁଠାରୁ ଅଧିକ ଦର୍ଶକ ଏହାକୁ ଦେଖିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରୋମାନିଆର ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ଅଫ୍ ଇକୋନୋମିକ୍ ଷ୍ଟଡିଜ୍ ପକ୍ଷରୁ ସମ୍ମାନଜନକ ଡକ୍ଟର ହେନୋରିସ୍ କୌସା ଉପାଧି ପ୍ରଦାନ କରାଯାଇଛି। ଭାରତ ରୋମାନିଆ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ

ଥିଲା। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଜାମ୍ବିକ୍ ପତାକାଧାରୀ ଏଲ୍ପିଜି ବାହୀ ଜାହାଜ ଦିଶାରେ ଥିବା ସମସ୍ତ 28 ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଇରାନ୍ର ଆଞ୍ଚଳିକ ଜଳସୀମାରେ ଏହି ଜାହାଜ ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ତେହେରାନ୍ ସ୍ଥିତ ଭାରତୀୟ ଦୂତାବାସ ଏହି ସୂଚନା ପ୍ରଦାନ କରିଛି। ତେବେ ଦିଶା ଉପରେ ଆକ୍ରମଣ ଘଟଣାକୁ ଦୂତାବାସ ସ୍ୱୀକାର କରିଛି। କ୍ରୁ ସଦସ୍ୟଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ ନେଇ ଦୂତାବାସ ପକ୍ଷରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦୂତାବାସ କହିଛି। ଅନ୍ୟପକ୍ଷରେ କୃଷ୍ଣସାଗରରେ ବାଣିଜ୍ୟିକ ଜାହାଜ ଏମ୍ଭି ଓମର୍ଫି ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ଭାରତ କହିବା ସହ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ସମସ୍ତ ଅଂଶୀଦାରଙ୍କୁ ଆହ୍ୱାନ ଦେଇଛି।

0: ଏବଂ ପ୍ରସାର ଭାରତୀର ମୋବାଇଲ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମ ଗୀତଟି ନେଇଛୁ ଚଳଚ୍ଚିତ୍ର ନୀଳମାଧବରୁ। ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ଭିକାରୀ ବଳ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ବାଣୀ ଜୟରାମଙ୍କ କଣ୍ଠରୁ, ସଙ୍ଗୀତ ଗୀତ ରଚନା ପ୍ରଫୁଲ୍ଲକର, ଚଳଚ୍ଚିତ୍ର ନୀଳଶୈଳ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିଲେ ରାଜେନ୍ଦ୍ର ପ୍ରସାଦ ହରିଚନ୍ଦନଙ୍କ ରଚନାରୁ ଗୀତଟି। କଣ୍ଠଦାନ କରିଥିଲେ କଣ୍ଠଶିଳ୍ପୀ ନିୟତି ଅଧିକାରୀ।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 8:00 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ପୁରାଣ ଓ ଶାସ୍ତ୍ରମାନଙ୍କରେ ଦେବଦେବୀମାନଙ୍କର ବିଶେଷ ରୂପର ବର୍ଣ୍ଣନାତ୍ମକ ଅଭିବ୍ୟକ୍ତି ଦେଖିବାକୁ ମିଳିଥାଏ। ରାମ, କୃଷ୍ଣ, ବାମନ, ନୃସିଂହ, ଶିବ ଆଦି ଦେବତାଙ୍କର ନିର୍ଦ୍ଦିଷ୍ଟ ବେଶ ତଥା ରୂପାତ୍ମକ ସଙ୍କେତର କଥା କିଏ ବା ନ ଜାଣେ। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ପ୍ରକାରର ରୀତି ଓ ସେବା ପୂଜା ଦୃଷ୍ଟିରୁ ଦୈନିକ ନୀତି ନିର୍ଘଣ୍ଟରେ ତାଙ୍କର ସ୍ନାନାନ୍ତେ ବେଶର ପ୍ରଚଳନ ଅଛି। ଏପରିକି ଦୈନିକ ନୀତି ଅନୁସାରେ ବେଶ ଭିନ୍ନ ଓ ତଦୁର୍ଦ୍ଧ ଅନେକାନେକ ବିଶେଷ ବେଶ ଧାରଣ କରିଥାନ୍ତି ଶ୍ରୀଜୀଉମାନେ।

0: କେବଳ ଐଶ୍ୱର୍ଯ୍ୟଯୁକ୍ତ ଅଥବା ସମସ୍ତ ଐଶ୍ୱର୍ଯ୍ୟର ମୂଳ ଉତ୍ସ। ତାଙ୍କର ସୁନାବେଶ କାଳରେ ଏହି ଭାବ ପ୍ରକଟିତ ହୋଇଥାଏ। ତେଣୁ ଶ୍ରୀଜୀଉମାନଙ୍କର ସୁନାବେଶ ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଆଲୋଚନା କରିବାକୁ ଆମ ସହିତ ଉପସ୍ଥିତ ଅଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ଅତ୍ୟନ୍ତ ପ୍ରାଚୀନ ସମୟରୁ ରଥଯାତ୍ରା ଅବସରରେ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରଠାରେ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ସୁନାବେଶ ଅନୁଷ୍ଠିତ ହୋଇଆସୁଅଛି। ଏହି ସୁନାବେଶକୁ ମଧ୍ୟ ବଡ଼ତଡ଼ଉ ବେଶ ନାମରେ ସୁପରିଚିତ ହୋଇଛି। ବଡ଼ତଡ଼ଉ ବେଶ ସମ୍ପର୍କରେ ଯାହା ଜଣାଯାଇଛି ଯେ 1460 ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦେବୀ ମା ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦାକ୍ଷିଣାତ୍ୟ ବିଜୟ କରି 16 ହସ୍ତି ପୃଷ୍ଠରେ ବିପୁଳ ଧନରତ୍ନ ଲଦି ଉତ୍କଳକୁ ଆଗମନ ପୂର୍ବକ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରସ୍ଥ ଶ୍ରୀ ବିଗ୍ରହମାନଙ୍କୁ ଉତ୍ସର୍ଗ କରିଥିଲେ। ଏତେ ବିପୁଳ ପରିମାଣର ମୂଲ୍ୟବାନ ରତ୍ନାଳଙ୍କର ଭଣ୍ଡାରରେ ଜମା ହେବା ଦେଖି ବଡ଼ତଡ଼ୁ ସେବକ ଶ୍ରୀ ଛାମୁରେ ଜଣାଇଥିଲେ ଯେ ରତ୍ନସିଂହାସନ ଉପରେ ବର୍ଷ ମଧ୍ୟରେ ଅନୁଷ୍ଠିତ ସକଳ ବେଶ ସମସ୍ତ ବର୍ଗର ଜନତା ଦର୍ଶନ ଲାଭ କରିବାର ସୁଯୋଗ ପାଇପାରୁନାହାନ୍ତି। ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ରଥଗୁଡ଼ିକ ସିଂହଦ୍ୱାରଠାରେ ପହଞ୍ଚିବା ପରେ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁମାନଙ୍କୁ ସର୍ବସମକ୍ଷରେ ସୁନାବେଶରେ ଭୂଷିତ କରିବା ପାଇଁ ଅନୁରୋଧ କରିଥିଲେ। ବଡ଼ତଡ଼ୁ ସେବଙ୍କ ଆଗ୍ରହ ତଥା ଅନୁରୋଧ କ୍ରମେ ସେହିଦିନଠାରୁ ସୁନାବେଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେତେବେଳେ 138 ପ୍ରକାର ରତ୍ନ ଖଚିତ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ଆଷାଢ଼ ଶୁକ୍ଳ ବଡ଼ ଏକାଦଶୀ ଦିନ ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଏହି ମନମୁଗ୍ଧକର ସୁନାବେଶ କରାଇଥିଲେ। ତେଣୁ ଏହି ସୁନାବେଶ ବଡ଼ତଡ଼ୁ ବେଶ ନାମରେ ବିଦିତ ହୋଇଆସୁଛି।

ବର୍ଷର ବିଭିନ୍ନ ସମୟରେ ସୁନାବେଶ ହୋଇଥାଏ, କାର୍ତ୍ତିକ ପୂର୍ଣ୍ଣମୀରେ ସୁନାବେଶ ହୋଇଥାଏ, ଯାହାକି ରାଜରାଜେଶ୍ୱର ବେଶ କୁହାଯାଇଥାଏ। ଦଶହରା ଦିନ ମଧ୍ୟ ସୁନାବେଶ ଅନୁଷ୍ଠିତ ହୋଇଥାଏ, ତାହାକୁ ମଧ୍ୟ ରାଜବେଶ କୁହାଯାଏ। କୁମାର ପୂର୍ଣ୍ଣମୀ ଦିନ ମଧ୍ୟ ସୁନାବେଶ ହୋଇଥାଏ। ଏତଦ୍ ବ୍ୟତୀତ ଆଉ ଦୋଳ ପୂର୍ଣ୍ଣମୀ ଦିନ ସୁନାବେଶ ହୋଇଥାଏ, ପୌଷ ପୂର୍ଣ୍ଣମୀ ଦିନ ମଧ୍ୟ ସୁନାବେଶ ହୋଇଥାଏ। ଏଇ ଭେଷ ଗୁଡ଼ିକ ସୁନାବେଶ ରତ୍ନ ସିଂହାସନ ଉପରେ ହୋଇଥାଏ, କିନ୍ତୁ ମହାପ୍ରଭୁଙ୍କର ଉପରେ ହୋଇଥାଏ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ

ବା ଚାଙ୍ଗୁଡ଼ା ପଡ଼ିଥାଏ, ସେଥିରେ ଏଇ ସ୍ୱର୍ଣ୍ଣ ଅଳଙ୍କାର ଗୁଡ଼ିକ ସବୁ କନା ଦେହରେ କୁଡ଼ିଆ ହେଇ ଆସିଥାଏ। ଯେଉଁ ଅଳଙ୍କାର ଗୁଡ଼ିକ ସେଗୁଡ଼ିକ ଆସି ତାଟରେ ଆଗ ରଖାଯାଇଥାଏ। ସୁନାବେଶ ସାମଗ୍ରୀ ଗୁଡ଼ିକ ଆସି ଯେତେବେଳେ ରଥ ଉପରେ ରଖାଯାଏ, ସେତିକିବେଳେ ଭିତରଛ ମହାପାତ୍ର ଜଗନ୍ନାଥଙ୍କ ବାଡ଼ରେ, ତଳଛ ମହାପାତ୍ର ବଳଭଦ୍ରଙ୍କ ବାଡ଼ରେ ଓ ପାଳିଆ ପୁଷ୍ପାଳକ ସୁଭଦ୍ରାଙ୍କ ବାଡ଼ରେ ଏଇଠି ରହିଥାନ୍ତି। ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଓ ପୁଷ୍ପ ଅଳଙ୍କାର ଲାଗି କରାଇ ବେଶ କରିଥାନ୍ତି। ଏବଂ ଯେଉଁ ଅଳଙ୍କାର ସବୁ ଲାଗି ହେଉଛି ସେଥିରେ ବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୁଷଳ ତାଙ୍କର ଆୟୁଧ, ବାହାଡ଼ାମାଳି, ବାଘନଖିମାଳି, ସେବତୀମାଳି, ତ୍ରିଖଣ୍ଡିକାଟିରେ ଭୂଷିତ କରାଯାଉଥିଲା ବେଳେ ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ତଡ଼ଗି ଦୁଇଟି ଓ ସେବତୀମାଳିରେ ସଜ୍ଜିତ କରାଯାଉଛି। ସେହିପରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଛୋବାକଣ୍ଠି, ସ୍ୱର୍ଣ୍ଣଚକ୍ର, ରୌପ୍ୟର ଶଙ୍ଖ, ସ୍ୱର୍ଣ୍ଣଚକ୍ର ଏବଂ ରୌପ୍ୟ ଶଙ୍ଖ ଏ ତାଙ୍କର ଆୟୁଧ ଅଟେ। ହରିଡ଼ା କଦମ୍ବମାଳି, ବାହାଡ଼ାମାଳି, ତାବିଜମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟିରେ ସଜ୍ଜିତ କରାଯାଇଥାଏ। ବାସ୍ତବିକ ଶ୍ରୀବିଗ୍ରହମାନେ ବିଭିନ୍ନ ପାଟବସ୍ତ୍ର ଆଉ ଏଇ ଯେଉଁ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେଉଥିବାରୁ ଏହା ବେଶ୍ ଯେତିକି ରମଣୀୟ ସେତିକି ମଧ୍ୟ ପୁଣ୍ୟପ୍ରଦ ଅଟେ।

0: ସମଗ୍ର ବିଶ୍ୱର ଅଧୀଶ୍ୱର ରାଜାଧିରାଜ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିବିଧ ବେଶକୁ ଲକ୍ଷ୍ୟ କଲେ ତାଙ୍କର ମହାନୁଭବତା, ଉଦାରତା, ପ୍ରେମମୟତା, ସହୃଦୟତା ତଥା ଐଶ୍ୱର୍ଯ୍ୟଶାଳୀତାର ପରିଚୟ ମିଳିଥାଏ। ବିଭିନ୍ନ ବେଶରେ ନିଜକୁ ସଜାଇ ତଦ୍ଗତ ଚେତନାରେ ଭକ୍ତଜନ ମନକୁ ହଜାଇ ଦିଅନ୍ତି ତାଙ୍କରି ସତ୍ତା ମଧ୍ୟରେ। ଭକ୍ତ ପ୍ରଭୁଙ୍କୁ ଦର୍ଶନ କରି ବିହ୍ୱଳ ହୁଏ, ଉଚ୍ଚକିତ ହୁଏ ଏବଂ ମନ, ପ୍ରାଣ, ଆତ୍ମା ସବୁକିଛି ପ୍ରଭୁଙ୍କ ଚରଣ କମଳରେ ସମର୍ପି ଦିଏ।
1: ଠାକୁରଙ୍କର ଏଇ ଭେଷ ଥାଇ ସନ୍ଧ୍ୟା ଧୂପ ହୋଇଥାଏ ଏବଂ ସନ୍ଧ୍ୟା ଧୂପରେ ଯେଉଁ ଆଳତୀ ହୋଇଥାଏ, ଧୂପ ପରେ ଯେଉଁ ଆଳତୀ, ସେଇ ଭୋଗ ଏବଂ ଆଳତୀ କରାଯାଇଥାଏ ଏବଂ ପ୍ରାୟ 7-8 ଘଣ୍ଟା ଧରି ଶ୍ରଦ୍ଧାଳୁ ଜନତା ସେମାନେ ରଥ ସମ୍ମୁଖ ଭାଗ ଦେଇ ସୁନା ଭେଷ ଦର୍ଶନ କରିଥାନ୍ତି ଏବଂ ସନ୍ଧ୍ୟା ଧୂପକୁ ମଧ୍ୟ ଦେଖିଥାନ୍ତି। ସନ୍ଧ୍ୟା ପରେ ଯେଉଁ ଧୂପ

0: ଶୁଣୁଥିଲି ରାଜ୍ୟସ୍ତରୀୟ ପ୍ରସାରଣରେ ଘୋଷଯାତ୍ରା ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକରୁ ଶୁଣିଲେ ସୁନାବେଶ। ଆଲୋଚନା କରିଥିଲେ ଡକ୍ଟର ଭାସ୍କର ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।
1: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
2: सिंपल है, तब भी भरोसा था और आज भी है। चेट्टीनाड सीमेंट पर
3: मजबूती जो सालों नहीं पीढ़ियों तक चले। चेट्टीनाड सीमेंट का सुपर ग्रेड सीमेंट 64 सालों की बुनियाद के साथ। चेट्टीनाड सीमेंट, द परफेक्ट कंक्रीट चॉइस।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡ 106.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଉପଲବ୍ଧ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 9:00 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣିପାରିବେ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: आप सुन रहे हैं विविध भारती राष्ट्रीय सेवा
1: ଶୁଣୁଥିଲେ କାର୍ଯ୍ୟକ୍ରମ ଅବିବିଧ ଭାରତୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 10:30। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଉପଲବ୍ଧ।

ଆମର ପ୍ରିୟ ସମସ୍ତ ଶ୍ରୋତାଙ୍କୁ ମୋର ପ୍ରଣାମ, ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତାଞ୍ଜଳିରେ, ଯେଉଁଠି ସଙ୍ଗୀତର ମଧୁର ଧାରାରେ ଆମେ ଯୋଡ଼ୁଛୁ ହୃଦୟରୁ ହୃଦୟକୁ। ଶ୍ରୋତାବନ୍ଧୁ, ମୁଁ ଆସିତା ଆପଣମାନଙ୍କ ରେଡ଼ିଓ ସାଥି କିଛି ନେଇ ଆସିଛି ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର ମନପସନ୍ଦର ଗୀତ। ତେବେ ଶ୍ରୋତାବନ୍ଧୁ, ତା ପୂର୍ବରୁ ଶୁଭକାମନା ଜଣାଇବି ଆମର ସେହି ଶ୍ରୋତାମାନଙ୍କୁ ଯେଉଁମାନଙ୍କର ରହିଛି ଆଜି ଜନ୍ମଦିନ ଓ ବିବାହ ବାର୍ଷିକୀ। ୱିଶ୍ ୟୁ ଏ ଭେରି ହାପି ବର୍ଥଡେ ଆଣ୍ଡ ୱିଶ୍ ୟୁ ଏ ଭେରି ହାପି। ଶ୍ରୋତାବନ୍ଧୁ, ଠାକୁର ଆପଣଙ୍କ ସମସ୍ତ ସ୍ୱପ୍ନକୁ ସାକାର କରନ୍ତୁ, ଦୀର୍ଘାୟୁ କରନ୍ତୁ, ଉତ୍ତମ ସ୍ୱାସ୍ଥ୍ୟ।

ଶୁଣୁଥିଲେ ଭିକାରୀ ବଳଙ୍କ କଣ୍ଠରୁ ଗୀତଟି, ସରୋଜ ପଟ୍ଟନାୟକ ସଙ୍ଗୀତ, ପୁରାତନ ରଚନାରୁ ଗୀତଟି, ଚଳଚ୍ଚିତ୍ର ଅଭିଳାଷ।

0: ଶୁଣୁଥିଲେ ସୁରେଶ ୱାଡ଼େକର ଏବଂ ତୃପ୍ତି ଦାସଙ୍କ କଣ୍ଠରୁ ଗୀତଟି। ସଙ୍ଗୀତ ଏବଂ ଗୀତ ରଚନା କରିଛନ୍ତି ଶରଦ ନାୟକ। ଚଳଚ୍ଚିତ୍ର ଚକାଚକା ଭଉଁରୀ।
1: କମ୍ ସୁଧରେ ଲୋନ୍ ଦରକାର, ତା ବି ଆପ୍ରେ
2: ଅଜଣା ଆପ୍ରୁ ଦୂରେଇ ରୁହନ୍ତୁ।
3: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ବିତ୍ତ 2026 ମସିହା ଖରିପୃଥୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାନିଅନ୍ତୁ। ବାଘ ଚାଷୀ ଋଣୀ ଓ ଅଣନୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, ଗୀତାଞ୍ଜଳିରେ ଆମେ ସବୁବେଳେ ଚେଷ୍ଟା କରୁ ଆପଣଙ୍କ ପସନ୍ଦର ଗୀତ ଦେବା ପାଇଁ, ତେଣୁ ଶୁଣୁଥାନ୍ତୁ ଗୀତାଞ୍ଜଳି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଏବଂ ପ୍ରସାର ଭାରତୀୟ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ। ଶ୍ରୋତାବନ୍ଧୁ, ଜୀବନରେ ସମସ୍ତେ ବଡ଼ ସଫଳତା ଚାହାନ୍ତି, ସତ କହିଲି ନା? ଏବେ ବଡ଼ ସଫଳତା ପାଇଁ କିଛି ତ ବଡ଼ କରିବାକୁ ହୁଏ, କାରଣ ସଫଳତା ତ ହଠାତ୍ ଆସେ ନାହିଁ। ଆପଣ ଏଇଆ ହିଁ ଭାବୁଥିବେ ନା, କିଛି ବଡ଼ କାମ କଲେ ହିଁ, କିଛି କଷ୍ଟ କାମ କଲେ ହିଁ ସଫଳତା ମିଳିବ? ନା, କିଛି ସଫଳତା ପାଇବାକୁ ହେଲେ କିଛି ଛୋଟ ଛୋଟ ପରିବର୍ତ୍ତନରୁ ହିଁ ସମ୍ଭବ ହୋଇଥାଏ, କିଛି ଭଲ ଅଭ୍ୟାସରୁ ସମ୍ଭବ ହୋଇଥାଏ। ତେଣୁ ଛୋଟ ଛୋଟ ଅଭ୍ୟାସ, ଛୋଟ ଛୋଟ ଭଲ କାମ ଆମ ଜୀବନକୁ ବଦଳେଇ ଦେଇଥାଏ, ମାର୍ଗଦର୍ଶନ ଦେଇଥାଏ। ଯେମିତି ଆପଣ ସକାଳୁ ଶୀଘ୍ର ଉଠନ୍ତି, ଆପଣ ଟିକେ ଏକ୍ସରସାଇଜ୍ କରନ୍ତି, ଆପଣଙ୍କ ସ୍ୱାସ୍ଥ୍ୟକୁ ଆପଣ ଅଧିକ ଯତ୍ନ ନିଅନ୍ତି, କାହା ସହିତ ଦେଖା ସାକ୍ଷାତ ହେଲେ ଟିକେ ହସିକି କଥା ହୁଅନ୍ତି, ଏଇସବୁ ଜିନିଷ, ଏଇସବୁ ଛୋଟ ଛୋଟ କଥା କେତେ ଯେ ଆମ ଜୀବନରେ ପ୍ରଭାବ ପକାଇଥାଏ ତାହା ଆମେ ଜାଣୁନା। ଏହି ଅଭ୍ୟାସଗୁଡ଼ିକ ମଣିଷର ଚରିତ୍ରକୁ ଗଢ଼ିଥାଏ, ସୁନ୍ଦର କରିଥାଏ, ଜୀବନକୁ ସୁନ୍ଦର କରିଥାଏ। ଯେମିତି ଆପଣ ଦେଖୁନାହାନ୍ତି, ଗୋଟିଏ ଚାଷୀ ପ୍ରତିଦିନ ଅଳ୍ପ ପାଣି ଦେଇ ଗଛରେ ଆସ୍ତେ ଆସ୍ତେ ଦିନେ ସେଇ ଛୋଟ ଗଛ ବଡ଼ ଗଛରେ ପରିଣତ ହୁଏ, ଫୁଲ ଫଳ ସବୁ ଆସେ ଏବଂ ଛାଇ ମଧ୍ୟ ଦେଇଥାଏ।

ଶୁଣୁଥିଲି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରୁ ଗୀତଟି, ଏ ଆର୍ ରେହମାନଙ୍କ ସଙ୍ଗୀତ, ଗୀତ ରଚନା ଆନନ୍ଦ ବକ୍ସି, ଚଳଚ୍ଚିତ୍ର ନାୟକ।

ଶୁଣୁଥିଲି କନ୍ୟାଦାନ ଚଳଚ୍ଚିତ୍ରରୁ ସୁରେଶ ୱାଡ଼େକରଙ୍କ କଣ୍ଠରୁ ଗୀତଟି। ସଙ୍ଗୀତ ଏବଂ ଗୀତ ରଚନା କରିଛନ୍ତି ଅରୁଣ ମହାନ୍ତି। ଶ୍ରୋତା ବନ୍ଧୁ, କଥା ହେଉଥିଲେ ଜୀବନରେ ସଫଳତା ପାଇବାକୁ ହେଲେ ଛୋଟ ଛୋଟ ଜିନିଷରୁ ଆରମ୍ଭ କରିବାକୁ ହୁଏ, ଛୋଟ ଛୋଟ ପରିବର୍ତ୍ତନର ଆବଶ୍ୟକତା ହୋଇଥାଏ। ଯେମିତି କାହାକୁ ଆପଣ ଥ୍ୟାଙ୍କ ୟୁ କହୁଛନ୍ତି, ଧନ୍ୟବାଦ କହୁଛନ୍ତି, କାହାକୁ ଆପଣ କ୍ଷମା କରିଦେଉଛନ୍ତି, କାହାକୁ ଆପଣ ବହୁତ ଭଲ ବୋଲି ସାବାସୀ ଦେଉଛନ୍ତି, ଏହିସବୁ ଛୋଟିଆ ଛୋଟିଆ କଥା କାହା ଜୀବନରେ କେତେ ପ୍ରଭାବ ପକାଇଥାଏ ଏବଂ କାହା ଜୀବନରେ କେତେ ପରିବର୍ତ୍ତନ ଆଣିପାରିଥାଏ ଆମ ଭାବନା ବାହାରି ଥାଏ। କାରଣ ସୁନ୍ଦର କଥାର କୌଣସି ଦାମ୍ ନାହିଁ, ଏହି ସୁନ୍ଦର କଥା ବହୁତ ଅମୂଲ୍ୟ ଏବଂ ଅପରିମିତ ଥାଏ। ଯେମିତି ଆପଣ ଦେଖୁନାହାନ୍ତି, ଯେତେବେଳେ ଛୋଟ ଛୁଆମାନେ କୌଣସି ଦୌଡ଼ ପ୍ରତିଯୋଗିତାରେ ଦୌଡ଼ୁଥାନ୍ତି, ଯଦି କୌଣସି ଛୋଟ ପିଲାଟେ ପଡ଼ିଗଲା ତେବେ ତା ଚାରିପାଖରେ ଥିବା ଲୋକମାନେ ତାକୁ ଚିଅର କରନ୍ତି, ଧାଇଁପରି ଉଠେ ଉଠେ ତାକୁ ଯେଉଁ ଏନକରେଜମେଣ୍ଟ ଦିଆହୁଏ, ଉତ୍ସାହ ଦିଆହୁଏ, ପ୍ରେରଣା ଦିଆହୁଏ ଯେ ସେ ପୁଣି ଥରେ କରିପାରିବ, ସେଇ ଜିନିଷ ତାକୁ ପୁଣି ଉଠାଇବା ପାଇଁ ଶକ୍ତି ଦେଇଥାଏ। ଏବଂ ବେଳେବେଳେ ଜୀବନର ଏହି ଦୌଡ଼ରେ ମଧ୍ୟ ଆମକୁ ସେମିତି କିଛି ଗୋଟିଏ ଉତ୍ସାହର ବାକ୍ୟ, ପ୍ରେରଣାର ବାକ୍ୟ ଦରକାର ପଡ଼ିଥାଏ, ଯାହା ଜୀବନର ଗତିକୁ ଆଗକୁ ବଢ଼ାଇ ନେଇଥାଏ। ତେବେ ଆସନ୍ତୁ ଶୁଣିବା ଏଇଠି ଗୋଟିଏ ସୁନ୍ଦର ଗୀତ।

ଶୁଣୁଥିଲି କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରୁ ଗୀତଟି, ଏ ଆର୍ ରେହମାନଙ୍କ ସଙ୍ଗୀତ, ଗୀତ ରଚନା ଜାଭେଦ ଅଖ୍ତର, ଚଳଚ୍ଚିତ୍ର ଜିନ୍ସ। ଶ୍ରୋତା ବନ୍ଧୁ, ଜୀବନରେ ଆମେ ଯାହା ପାଇଥାଉ ତାହାର ସେଇ ଜିନିଷକୁ ସେଇ ଜିନିଷରେ ଖୁସି ମନେଇବା କିମ୍ବା ତା'ର ଆଦର କରିବାଠୁ ଆମେ ଅଧିକ ସମୟ ଦେଇଥାଉ ଯାହା ଆମ ପାଖରେ ନଥାଏ। ତାହା ପାଇଁ ଆମେ ଦୁଃଖ ପ୍ରକାଶ କରୁ ଯେ ଆମ ପାଖରେ ସେ ଜିନିଷ ନାହିଁ, ସେଇ ଜିନିଷ ପ୍ରତି ଅଧିକ ଧ୍ୟାନ ଦେଉ, କିନ୍ତୁ ଯାହା ପାଇଛୁ ତାହା ପାଇଁ କେତେଥର ଧନ୍ୟବାଦ ଦେଉଛେ। ଶ୍ରୋତାବନ୍ଧୁ, ଜୀବନରେ ଆମେ ବହୁତ କିଛି ପାଇଛେ, ଗୋଟେ ଭଲ ପରିବାର, ଗୋଟେ ଭଲ ସାଙ୍ଗ, ଭଲ ସ୍ୱାସ୍ଥ୍ୟ, ଗୋଟେ ଭଲ ପ୍ରକୃତି, ଏସବୁ ଅମୂଲ୍ୟ। ତେବେ ଏଇସବୁ ଜିନିଷକୁ ପ୍ରତିଦିନ ଆପଣ ଟିକେ ଭାବିକି ଦେଖନ୍ତୁ ତ, ଆମେ ଏଇସବୁ ଜିନିଷ ପାଇଁ ଠାକୁରଙ୍କୁ ହଉ ନିଜକୁ ହଉ କେବେ କୃତଜ୍ଞତା ଜଣାଉଛେ।

ଶୁଣିଥିଲି ବାବୁଲ ସୁପ୍ରିୟ ଏବଂ ସାଧନା ସରଗମଙ୍କ କଣ୍ଠ ଗୀତଟି, କୃଷ୍ଣଚନ୍ଦ୍ରଙ୍କ ସଙ୍ଗୀତ, ଗୀତ ରଚନା ନିଜାମ, ଚଳଚ୍ଚିତ୍ର କଥା ଦେଇଥିଲି ମାଆକୁ। ଶ୍ରୋତାବନ୍ଧୁ, ଏଇ ଯେଉଁ ଛୋଟ ପରିବର୍ତ୍ତନରେ ଆମେ ଆମ ଜୀବନକୁ ଅତ୍ୟଧିକ ସୁନ୍ଦର କରିପାରିବା, ବଦଳାଇ ପାରିବା ଏବଂ ସଫଳତା ପାଇପାରିବା, ତା ପଛରେ ଅନେକ ଜିନିଷ ତ ରହିଛି। ଯେମିତି ଆମେ କହିଲେ ଛୋଟ ଛୋଟ ଭଲ ଅଭ୍ୟାସରୁ ଏହିସବୁ ଜିନିଷର ଆରମ୍ଭ।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ଶୁଣୁଥିଲେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଥିଲେ ହୀନ ଡାକୁଆ ଏବଂ ତ୍ରିନାଥ ବେହେରା ଓ ସାଥୀ କଳାକାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣୁଥିଲେ ଧ୍ରୁବଚରଣ ସାହୁଙ୍କ ରଚନାରୁ, କଠଦାନ କରିଥିଲେ ଅରବିନ୍ଦ ମୁଦଲି। ଶ୍ରୋତାବନ୍ଧୁ, ଶୁଣିଲେ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। ଏଠି ଶେଷ ହେଲା ଆଜିର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡ 100.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ମଧ୍ୟାହ୍ନ 12 ବାଜିବାକୁ ଯାଉଛି। ପୁଣି ଫେରିବୁ ଆମ କେନ୍ଦ୍ରରୁ ପ୍ରସ୍ତୁତ କାର୍ଯ୍ୟକ୍ରମ ନେଇ ଅପରାହ୍ନ ଠିକ୍ 5ଟାରେ। ସେ ଯାଏଁ ଶୁଣୁଥାନ୍ତୁ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ। ମୋତେ ଦିଅନ୍ତୁ ବିଦାୟ। ନମସ୍କାର।

କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ ଆର୍ଥିକ ପରିଦୃଶ୍ୟ ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5ଟାରୁ ରାତି 11ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂସଦ ବାହାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଦେଇଥିବା ମନ୍ତବ୍ୟକୁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଡିପ୍ ଫେକ୍ ଭିଡ଼ିଓ ଜରିଆରେ ମିଥ୍ୟା ତଥ୍ୟ ପ୍ରଘଟ କରାଯାଉଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଏ ସମ୍ପର୍କରେ ସେ ନୂଆଦିଲ୍ଲୀର ଚାଣକ୍ୟପୁରୀ ଥାନାରେ ଆଜି ସକାଳେ ଏତଲା ଦାୟର କରିଛନ୍ତି। ଏଭଳି ଡିପ୍ ଫେକ୍ ଭିଡ଼ିଓ ପ୍ରସ୍ତୁତକାରୀ ଏବଂ ପ୍ରଘଟକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଦାୟିତ୍ୱହୀନ ଭାବେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଏଭଳି ମିଥ୍ୟା ତଥ୍ୟ ପ୍ରଘଟ କରୁଥିବା ଘଟଣାକୁ ଲୋକମାନେ ସହ୍ୟ କରିବେ ନାହିଁ। ସମସ୍ତଙ୍କୁ ଯାଞ୍ଚ ହୋଇଥିବା ତଥ୍ୟ ଉପରେ ନିର୍ଭର କରିବା ଲାଗି ଶ୍ରୀ ଗୋୟଲ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଆଜି ଅପରାହ୍ନରେ ସିଜେପି ପ୍ରତିନିଧି ଦଳ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବେ। ଆଲୋଚନାରେ ପରୀକ୍ଷା ବ୍ୟବସ୍ଥା

ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। 27ତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ଲାମଚେନ୍ନ ଦାସଠାରେ ଆରମ୍ଭ ହୋଇଛି। ଏହି ଅବସରରେ 1999 କାର୍ଗିଲ ଯୁଦ୍ଧର ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପାକିସ୍ତାନ

ଭାରତ ଜିମ୍ବାୱେ ମଧ୍ୟରେ ଚଳିତ ତିନିଟିକିଆ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ହରାରେଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 wicketରେ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହିଁ ମହିଳା 75 କିଲୋ

ବ୍ରଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନାକିରୀର, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗରାମାଳି, କଦମ୍ବମାଳି, ହଳମୁଷଳ, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯିବ। ତିନି ରଥରେ ରଥରୁଡ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକଅପ୍, ଭିତରଚ୍ଛ ପ୍ରମୁଖ ସୁନାବେଶ ଲାଗି କରିଥାନ୍ତି। ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ ପାଞ୍ଚଟାରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ। କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ରାତି ଏଗାରଟାରେ ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି ବାରଟାରେ ବଡ଼ସିଂହାର ବେଶ, ସାଢ଼େ ବାରଟାରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ଏହାପରେ ରାତି ସାଢ଼େ ଗୋଟାଏରେ ଶୟନ ଠାକୁର ବିଜେ କରିବେ। ଭୋର ଚାରିଟାରେ ହରିଶୟନ ନୀତି

0: ଟଙ୍କା ଛାଡ଼ିବା ନିମନ୍ତେ ଏହି ନିୟମ ଲାଗୁ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ାଯାତ୍ରା ଅବସରରେ ବାଲ୍ୟବିବାହ ଉପରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଜିଲ୍ଲା ଶିଶୁ
1: ବଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନାକିରୀର ଶ୍ରୀପୟର ଶ୍ରୀଭୁଜ ଆଡ଼କାନି ତିଳକ ଝୋବାକଣ୍ଠି ତ୍ରିଖଣ୍ଡିକା କମରପଟି ଶ୍ରୀବଳଭଦ୍ର
0: ବିଜୁ ସ୍ମୃତି ଭବନଠାରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ଥାନା ଅଧିକାରୀ ଏସ୍ଡିପିଓ ପ୍ରମୁଖ ଯୋଗଦେଇ ଅନ୍ଲାଇନ୍ ବ୍ୟାଙ୍କିଂ ୟୁପିଆଇ ଓଟିପି ନକଲି ଚାକିରି ପ୍ରଦାନ ଭଳି ଠକେଇର ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲାର 13 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଭୋଟର ତାଲିକା ସମ୍ପର୍କିତ ଆପତ୍ତି ଅଭିଯୋଗ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ କ୍ରିୟାଶୀଳ କରାଯାଇଛି। ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପାଇଁ ମୋଟ 500,000
1: ଟଙ୍କାରୁ ବାହାର କରାଯିବ। ରାତି 12:00 ବଡ଼ସିଂହାର ବେଶ, 12:30 ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ।
0: କାର୍ଯ୍ୟକ୍ରମ ନିଷ୍ପାଦକ ଡକ୍ଟର କିଶୋର ମହାନ୍ତିଙ୍କ ଆଜି ପ୍ରତ୍ୟୁଷରେ 73 ବର୍ଷ ବୟସରେ ପରଲୋକ ହୋଇଛି। କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଜଣେ ଗୀତିକା ସ୍ତମ୍ଭ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ ପ୍ୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ମୁକ୍ତ ଅଟେ। ବ୍ଲଡ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ହ୍ୟାଲୋ
1: ହ୍ୟାଲୋ ହ୍ୟାଲୋ ଯୁବବାଣୀକୁ ସ୍ୱାଗତ କରୁଛି। କିଏ କହୁଥିଲେ?
0: ଜନଗୋବିନ୍ଦ ମିଶ୍ର, ଜିଲ୍ଲା।
1: କେମିତି ଅଛନ୍ତି ଭାଇ କୁହନ୍ତୁ?
0: ବଢିଆ, ବହୁତ ବଢିଆ ମ୍ୟାଡମ।
1: ଆଉ ଆଜି କଣ କରୁଛନ୍ତି? ଧନ୍ୟବାଦ, ଏମିତି ମନ ରଖି କଲ କରୁଛନ୍ତି ପ୍ରତିଥର ଆମକୁ।
0: ଶୁଣିଲେ ଭଲ ରହିବ।

0: କଣ କରନ୍ତି ଟିକେ କୁହନ୍ତୁ ଆମ ଶ୍ରୋତା ମାନଙ୍କୁ।
1: ଆଜ୍ଞା, ମୁଁ ଏବେ ପ୍ଲସ୍ ଟୁ ମୋର କମ୍ପ୍ଲିଟ୍ ହେଇଛି, ଆଉ ମୁଁ ଏବେ ନେକ୍ସଟ କଲେଜ ପାଇଁ କି ଏଣ୍ଟ୍ରାନ୍ସ ଗୁଡ଼ିକ ଦେଇଛି, ଆଉ କାଉନ୍ସିଲିଂ ଚାଲିଛି, ଜଗିଛି ଆସିଲେ ଆଉ କଲେଜ ଜଏନ୍ କରିବି କ'ଣ।
0: ଆଚ୍ଛା, ପଢାପଢି ସହିତ ଆଉ କ'ଣ କରିବାକୁ ଭଲ ଲାଗେ?
1: ପଢାପଢି ସହିତ ମୁଁ ଗୀତ ମଧ୍ୟ ଟିକେ ଟିକେ ଗାଏ, ମତେ ଭଜନ ଫଜନ ବହୁତ ଭଲ ଲାଗେ ଗାଇବା ପାଇଁ ଠାକୁରଙ୍କର।
0: ଆଚ୍ଛା, ଆପଣଙ୍କୁ ଗୀତ ଗାଇବାକୁ ବେଶୀ ଭଲ ଲାଗେ?
1: ଆଜ୍ଞା।
0: ଆମ ଶ୍ରୋତା ମାନଙ୍କୁ ଗୋଟେ ଗୋଟେ ସୁନ୍ଦର ଭଜନ ଗାଇକି ଟିକେ ଶୁଣାଉ ନାହାନ୍ତି?
1: ନିଶ୍ଚୟ ନିଶ୍ଚୟ, ଯେତେବେଳେ ରଥଯାତ୍ରା ଚାଲିଛି ମୁଁ ଜଗନ୍ନାଥଙ୍କର ଗୋଟେ ଭଜନ ଶୁଣୁଛି।
0: ଆଜ୍ଞା।
1: ଏକା

0: ଆରଡିସି କ୍ୟାମ୍ପ ଯାଆନ୍ତି ଗଲାବର୍ଷ ସେଇଟା ଥିଲା ଗୋଟେ କ୍ୟାମ୍ପ ସିଲେକ୍ଟ ହେଇଥିଲେ ଯୋଉମାନେ କି ଆରଡିସି ପାଇଁ ଯାଇପାରନ୍ତେ କିନ୍ତୁ ମାଟ୍ରିକ ବୋର୍ଡ ପରୀକ୍ଷା ଥିଲା ବୋଲି ସେମାନଙ୍କୁ ସୁଯୋଗ ଆଉ ଦେଇହେବି ତାଙ୍କର ପ୍ୟାରେଣ୍ଟସ୍ କହିଲେ ସାର୍ ପିଲା ଯଦି 4 ମାସ କ୍ୟାମ୍ପକୁ ଯିବ ତାର ପଢାପଢି କେମିତି ପୁଣି ଯଦି ପରୀକ୍ଷାରେ ରିଜଲ୍ଟ ଖରାପ ହବ ତା ପାଇଁ
1: ସେମାନଙ୍କୁ
0: ସେମାନଙ୍କୁ ଆଗକୁ ଆଉ ଇଏ କରାଗଲାନି କିନ୍ତୁ ଏଇ ବର୍ଷ କଣ ନା ଆମ ସ୍କୁଲରେ ନବମ ଦଶମ ଅଛି କିନ୍ତୁ ଅଷ୍ଟମ ପିଲାମାନଙ୍କୁ ବି ଆଡ୍ କରିଛି ଯୋଉମାନେ କି ଆର ବର୍ଷକୁ ସେମାନେ ଏନ୍ସିସି କ୍ୟାମ୍ପ ଆଟେଣ୍ଡ କରିବେ ସେଇଠି ଯଦି ସିଲେକ୍ସନ ହେଲେ 9th କ୍ଲାସ୍ ସେମାନେ ଭିନ୍ନ ଭିନ୍ନ ନ୍ୟାସନାଲ୍ କ୍ୟାମ୍ପ ହୁଏନି କି ଏନ୍ସିସିର ତ ସେଗୁଡାକରେ ନିଜର ପରଫରମାନ୍ସ କରିକି ଆଗକୁ ଯିବେ ସେଇଟା

0: ଓଡ଼ିଆରେ ପିଜି ଗଲା ପରେ ନେଟ୍ ପରୀକ୍ଷା ଦେଇଛି ଆଉ ଓଡ଼ିଆରେ ପୁଣି ପିଜି ସରିଲା ପରେ ହିଷ୍ଟ୍ରିରେ ବର୍ତ୍ତମାନ ପିଜି କରୁଛି ତେଣୁ ଏତେ ପାଠ ପଢିଲା ପରେ ବି ସଂଘର୍ଷ ତ ନିହାତି ଜାରି ରହିଛି କାହିଁକିନା ଆଜିକାଲି ଚାକିରି ଅଭାବ ଯେହେତୁ ମୁଁ ବି ଗୋଟେ ପ୍ରାଇଭେଟ୍ ସ୍କୁଲ୍ ଟିଚର ତେଣୁ ନିହାତି ଭାବରେ ଭଲ ଏମ୍ପ୍ଲୟ ହେବା ପାଇଁ ସମସ୍ତେ ଚାହାନ୍ତି ମୁଁ ବି ଚାହେଁ ତେଣୁ ସେଇ ସଂଘର୍ଷ ରହିଛି ଅନେକ ଜାଗା ଇଣ୍ଟରଭ୍ୟୁ ଦେଇକି ଫେଲୋର ହେଇଛି ତଥାପି କୋଉଠି ନା କୋଉଠି ଆଶା ରହିଛି ନିହାତି ଭାବରେ ସଫଳ ହେବି ଇଏ ହେଲା ଚାକିରି ଜୀବନର କଥା ଆଉ ବ୍ୟକ୍ତିଗତ ଜୀବନରେ ମଧ୍ୟ ବହୁତ ଘାତ ପ୍ରତିଘାତ ଦେଇ ଜୀବନରେ ଆଗକୁ ଆସିବା ପାଇଁ ପଡେ ଯେମିତି ଅନେକ ଦୁଃଖ ଆସେ କଷ୍ଟ ଆସେ ଶରୀର ବି ରୋଗ ଆସେ ତଥାପି ଜୀବନରେ ଲକ୍ଷ୍ୟ ଯଦି ସ୍ଥିର ରହିଛି ତାହେଲେ ଆମେ ନିଜ ଲକ୍ଷ୍ୟ ସ୍ଥଳକୁ ନିହାତି ଭାବରେ ପହଞ୍ଚିବା
1: ଆଜ୍ଞା ଜୀବନରେ ଏମିତି ଦୁଃଖ କଷ୍ଟ ସଂଘର୍ଷ ସବୁ କିଛି ଆସେ କିନ୍ତୁ କିଛି ସମୟ ପରେ କଣ ହୁଏ ନା ସେଇଟା ଆମକୁ ଅଭ୍ୟାସ ହେଇଯାଏ ଆଉ ତା ସହିତ ଆମେ ସେଇଥିରେ ଏମିତି ହେଇଯାଉଛେ ଆଉ ଆମକୁ କିଛି ଜଣା ପଡେନି ଆପଣ ଯାହା ବି ସ୍ୱପ୍ନ ଦେଖୁଛନ୍ତି ଭଗବାନ କରନ୍ତୁ ସେ ସବୁ ସ୍ୱପ୍ନ ପୁରା ହଉ ଆଉ ସେଇଥିପାଇଁ ଆପଣଙ୍କୁ ତା ଉପରେ ଟିକେ କାମ କରିବାକୁ ବି ପଡିବ ଆଚ୍ଛା ଆପଣ କଣ ଭାବନ୍ତି ଯେ ସ୍ୱପ୍ନ ସାକାର କରିବା ପାଇଁ ପରିଶ୍ରମ ନା ଭାଗ୍ୟ କୋଉଟା ଅଧିକ ଜରୁରୀ
0: ଆଜିକା ଡେଟ୍ ରେ ତ ନିହାତି ପରିଶ୍ରମ କରିବାକୁ ପଡିବ କିନ୍ତୁ ପରିଶ୍ରମ

ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ପ୍ରକୃତ ମାନସର 101ତମ ଭାଗ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ଆପଣମାନଙ୍କ ମନ ନିମନ୍ତେ ପ୍ରଚାର କରିବୁ କେତୋଟି ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ରାତି 8। ରାତି 10ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ପ୍ରସାରଣ, ଏଥିରେ ଶୁଣିବେ ଏକ ନାଟକ ପବିତ୍ର ଦାସିଆ, ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ତେବେ ଏ ଥିଲା ଆମର ଚଳିତ ଅଧିବେଶନରେ ପ୍ରସାରିତ ହେଉଥିବା କିଛି କାର୍ଯ୍ୟକ୍ରମର ମୁଖ୍ୟାଂଶ।

0: ଆକାଶବାଣୀ ପ୍ରମାପୁର ଆସନ୍ତୁ ଶୁଣିବେ ସନ୍ଥକବି ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସର 101ତମ ଭାଗ।
1: एपिसोड 101 101।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ଶ୍ରେଷ୍ଠ ମାଧ୍ୟମ, ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ମୁଁ କାଲି ମୋ ପୁତ୍ରା ଘରକୁ ଯାଇକି ଆସି ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତ୍ରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ରହିବା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ସଶକ୍ତ ସାମଗ୍ରିକ

0: ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର ସେ 36ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟ 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ହେଲା କିରୀଟ ଶ୍ରୀଭୁଜ ଶ୍ରୀପୟର ଚନ୍ଦ୍ର ସୂର୍ଯ୍ୟ ଆଡ଼କାନୀ ହରିଡ଼ାମାଳି ଘାଗଡ଼ାମାଳି କଦମ୍ବମାଳି ତିଳକ ଚନ୍ଦ୍ରିକା ଅଳକା ଝୋବା କଣ୍ଠି ତାବିଜମାଳି ସେବତୀମାଳି ଉତ୍ତରୀ ଖଣ୍ଡିକା କମରପଟି ଭଳି ଷୋହଳ ପ୍ରକାର ଅଳଙ୍କାର ସହ ଆୟୁଧ ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ।

0: ବଚନୀନ ଭ୍ରାତୃଭାବର ଏକ ଜୀବନ୍ତ ପ୍ରତୀକ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସୁନା ବେଶ ଆଲେଖ୍ୟ
0: ବଚନୀନ ଭ୍ରାତୃଭାବର ଏକ ଜୀବନ୍ତ ପ୍ରତୀକ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସୁନା ବେଶ ଆଲେଖ୍ୟ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ

ଏଥିରେ ମମତା ସାହୁ ଚଳଚ୍ଚିତ୍ର ଥିଲା ଅଭିଯାନ। ଶେଷ ହେଲା ଆମର ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ ସ୍କୁଡ଼ିଓରେ ରାତି 7:15 ହେବାକୁ ଯାଉଛି। କିଛି କ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲାରୁ ହଜାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଏଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସରକାରଙ୍କ ସହ ଆଲୋଚନା ପରେ ସିଜେପି ଏହାର ଆନ୍ଦୋଳନକୁ ପ୍ରତ୍ୟାହ କରିଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ସିଜେପି ପ୍ରତିନିଧି ମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଏହି ନିର୍ଯ୍ୟାସ ବାହାରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି।

0: ଇସ୍ତଫା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇ ଗତ 10 ଦିନ ଧରି ଛାତ୍ରଗୋଷ୍ଠୀଙ୍କ ପ୍ରତିବାଦ ଏବଂ ତଜ୍ଜନିତ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ, ବିଶ୍ୱାସ ଏବଂ ନିରନ୍ତର ସମର୍ଥନ ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ରାଷ୍ଟ୍ରସେବା ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିପାଇଁ ସେ ସର୍ବଦା ଉତ୍ସର୍ଗୀକୃତ ହୋଇ ରହିବେ। ଶ୍ରୀ ପ୍ରଧାନ କହିଛନ୍ତି ନିଟ୍ ୟୁଜି ପରୀକ୍ଷା 2026ର ଅନିୟମିତତା ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ସିବିଟି ମୋଡ୍ରେ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରୋମାନିଆ ପ୍ରତିପକ୍ଷ ନିକୁସର ଡାନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା, ଶିକ୍ଷା, ନବୀକରଣୀୟ ଶକ୍ତି ଏବଂ ସଂସ୍କୃତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ବ୍ୟାପକ ଆଲୋଚନା ହୋଇଛି। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିବା ସହ ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଛନ୍ତି। ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ପ୍ରତ୍ୟେକ ଭାରତୀୟଙ୍କ ସଫଳତା ଏବଂ ସମର୍ପଣ ପାଇଁ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି କହିଛନ୍ତି।
1: बीच सहयोग पहले से कहीं अधिक व्यापक और गतिशील है। हमारी सरकारें सस्टेनेबल डेवलपमेंट, क्लाइमेट चेंज से निपटने के प्रयासों, आतंकवाद के विरुद्ध सहयोग तथा रूल्स बेस्ड शांतिपूर्ण अंतर्राष्ट्रीय व्यवस्था को बढ़ावा देने जैसे विश्व मुद्दों पर मिलकर कार्य कर रहे हैं।
0: ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛି। ଏଥିସହ ରାଷ୍ଟ୍ରପତି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମାଲଡୋଭା ଏବଂ ଦ୍ୱିତୀୟ ପର୍ଯ୍ୟାୟ ଉତ୍ତର ମାସିଡୋନିଆକୁ ଗସ୍ତ ଶେଷ କରି ରାଷ୍ଟ୍ରପତି ତୃତୀୟ ପର୍ଯ୍ୟାୟରେ ରୋମାନିଆ ଗସ୍ତ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳାମୂର୍ତ୍ତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି। ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସନ୍ଧ୍ୟା ଆଳତି ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 11:00 ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12:00 ବଡ଼ସିଂହାର ବେଶ, 12:30 ବଡ଼ସିଂହାର ଭୋଗ ସହ ହରିଶୟନ ଏକାଦଶୀ ନୀତି ନେଇ ଅନ୍ୟାନ୍ୟ ନୀତି ନିର୍ଘଣ୍ଟ ଅନୁଷ୍ଠିତ ହେବ। ପ୍ରାଚୀନ ବୌଦ୍ଧସ୍ଥଳ ଉତ୍ତରପ୍ରଦେଶର ସାରନାଥ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହୋଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ୍ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି

0: 14 ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଛି। 1.5 ଲକ୍ଷରୁ ଅଧିକ ଲୋକ ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଶିବସାଗର, ଚରାଇଦେଓ ଏବଂ ଜୋରହାଟ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟର ପ୍ରମୁଖ ନଦୀ ଦିଖୌ, ଦିସାଙ୍ଗ ଏବଂ ଧନସିରି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀଙ୍କ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କ ସୁରକ୍ଷା କାମନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଲୋକଙ୍କର ସୁରକ୍ଷା ପାଇଁ ରାଷ୍ଟ୍ରପତି ମଙ୍ଗଳ କାମନା କରିଛନ୍ତି। ଏହି ଦୁର୍ବିପାକରେ ଆସାମବାସୀଙ୍କ ସହ ସମଗ୍ର ଦେଶ ଛିଡ଼ା ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇରାନ୍ ଉପରେ ଆମେରିକା ପକ୍ଷରୁ ଚାଲିଥିବା ଆକ୍ରମଣରେ ଆଜି ବିରତି ପରିଲକ୍ଷିତ ହୋଇଛି। ଲଗାତାର 13 ଦିନ ଧରି ଆମେରିକା ରାତ୍ରି ସମୟରେ ଇରାନ୍ ଉପରେ ଆକ୍ରମଣ ଜାରି ରଖିଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାନ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ହୋସେନ କମାନପୁର ଏହି ବିରତିକୁ ନିଶ୍ଚିତ କରିଛନ୍ତି। ତେବେ ହର୍ମୁଜ୍ ପ୍ରଣାଳୀ ପ୍ରସଙ୍ଗକୁ ନେଇ ସେଠାରେ ଆଞ୍ଚଳିକ ଅସ୍ଥିରତା ଗୁରୁତର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ଯୁଦ୍ଧବିରତି ନେଇ କୌଣସି ଘୋଷଣା କରିନାହିଁ। ସେହିଭଳି ଇରାନ୍ର କୌଣସି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସୁରକ୍ଷାଜନିତ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ଏୟାର ସୁବିଧା 2.0 ପୋର୍ଟାଲ ପରିଚୟ ପ୍ରଦାନ କରି କେତେକ ନକଲି ୱେବସାଇଟ୍ ଯାତ୍ରୀଙ୍କୁ ଠକେଇ କରୁଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସତର୍କ କରାଇଛି। ଏକ ପ୍ରେସ୍ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି ଏହି ପୋର୍ଟାଲ ମାଧ୍ୟମରେ ନିଃଶୁଳ୍କ ସେବା ପ୍ରଦାନ କରାଯାଉଛି ଏବଂ ଏଥିପାଇଁ ନିଜସ୍ୱ ଘୋଷଣା ଫର୍ମ ଦାଖଲ ପାଇଁ କୌଣସି ଦେୟର ଆବଶ୍ୟକତା ପଡ଼େ ନାହିଁ। ଭାରତ ଜିମ୍ବାୱେ ପୁରୁଷ ତିନିଟିଆ T20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଜିମ୍ବାୱେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 219 ରନ୍ ସଂଗ୍ରହ କରିଛି। 220 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 8 ଓଭରରେ 4 ୱିକେଟ୍ ହରାଇ 64 ରନ୍ ସଂଗ୍ରହ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହୃତ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ କଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିଯୋଗକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ ଓ ତଦନ୍ତ ପାଇଁ ଓଡ଼ିଶା ପୁଲିସ E0 FIR ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୁଲିସ ମୁଖ୍ୟାଳୟରେ DGP ଯୋଗେଶ ବାହାଦୁର ଖୁରାନିଆ ଏହାର ଉଦ୍ଘାଟନ କରିଛନ୍ତି। ନୂଆ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ପର୍କିତ ଅଭିଯୋଗ 1930 ହେଲ୍ପଲାଇନ୍ରେ ପଞ୍ଜୀକୃତ ହେଲେ CCTNS ମାଧ୍ୟମରେ ସ୍ୱୟଂଚାଳିତ ଭାବେ E0 FIR ପ୍ରକ୍ରିୟା ଆରମ୍ଭ ହେବ। ଏହାଫଳରେ ଅଭିଯୋଗ ପଞ୍ଜୀକରଣ ତଦନ୍ତ ଓ ଠକେଇ ଅର୍ଥ ଉଦ୍ଧାର ପ୍ରକ୍ରିୟା ଅଧିକ ଦ୍ରୁତ ହେବ। ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି 1930 ନମ୍ବରରେ ତୁରନ୍ତ ଅଭିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି DGP। କଟକ SCB ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଏକ ନୂତନ ଆହାର କେନ୍ଦ୍ର ଉଦ୍ଘାଟିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଉଦ୍ଘାଟନ କରିଛନ୍ତି। 60

0: ଫୋନ୍ ପ୍ରଦାନ ସହ ବାରବାଟୀ ଫୁଡ୍କୋର୍ଟର ହିତାଧିକାରୀଙ୍କୁ ଦୋକାନ ଘରର ଚାବି ବଣ୍ଟନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ମହାପାତ୍ର ଏହି ଅବସରରେ କହିଥିଲେ,
1: ଆମ ପାଇଁ ଏକ ସୌଭାଗ୍ୟ, 50 ବର୍ଷ ପୂର୍ତ୍ତି ହେଇଛି କଟକ ମହାନଗର ନିଗମର। ଇଏ ମାଟି ଏକ ପବିତ୍ର ମାଟି, ମାଆର ମାଟି, ମା ଶ୍ରୀ ଚଣ୍ଡୀଙ୍କର ମାଟି, କଟକ ଚଣ୍ଡୀଙ୍କର ମାଟି। ଏ ମାଟିରେ ପୂର୍ବରୁ ମଧ୍ୟ ଆମ ମୟୂରଭଞ୍ଜିଆଙ୍କ ସହିତ କଟକର ଅତପ୍ରୋତ ଭାବତେ ଭାତୃଭାବ ରହିଛି, ଭାଇଚାରା ରହିଛି। କାରଣ ଏଠି ଆମର ମହାରାଜ ଶ୍ରୀ ରାମଚନ୍ଦ୍ର ମଧ୍ୟ ଏଠି ମେଡ଼ିକାଲ କଲେଜ କରିବା ଏବଂ ଶ୍ରୀ ରମାଦେବୀ ମହାବିଦ୍ୟାଳୟ କରିବା, ତେଣୁ ଇଏ ସମ୍ପର୍କ ବହୁ ପୂର୍ବରୁ ମୟୂରଭଞ୍ଜ ସହିତ ନିବିଡ଼ ଭାବରେ ଅଛି। ଇଏ କଟକ ସହର ଐତିହାସିକ ସହର, ଏ କଟକ ସହର ସୁଭାଷ ବସୁଙ୍କର ସହର, ଏ ମାଟିରେ ନିଶ୍ଚିତ ଭାବରେ ବହୁ ଡେଭଲପ୍ କାମର ଆହୁରି ଆବଶ୍ୟକତା ଅଛି। ଆମେ ତାକୁ କରିବୁ। 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଯେଉଁଭଳି ଭାବରେ ଏଠି ଲୋକଙ୍କର ଭାବବେଗ ଅଛି, ସେ ଭାବବେଗକୁ ରକ୍ଷା କରି ଆମେ ଏଠିକାର ସୌନ୍ଦର୍ଯ୍ୟକରଣ ସହିତ ସ୍ୱଚ୍ଛତାକୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱ ଦେଉଛୁ। ମୁଁ କଟକ ଭାଇମାନେ ଭଉଣୀମାନଙ୍କୁ ନିବେଦନ କରିଛି ଯେ ଏଇଥର ଯେମିତି ଜାତୀୟ ସ୍ତରରେ କଟକ 1 ନମ୍ବର ସ୍ୱଚ୍ଛ ସହର ବନେ, ଏଥିପାଇଁ ସମସ୍ତେ ଧ୍ୟାନପୂର୍ବକ ହେବା। ଇଏ 150ତମ ପୂର୍ତ୍ତି ଉପଲକ୍ଷେ ଆମର କଟକବାସୀଙ୍କର ବଡ଼ ଭୂମିକା ରହିବ। ଏବଂ ଏଠି ଯେଉଁ କନଭେନସନ୍ ହଲ୍ର କଥା କହିଲେ, ମୁଁ ତାଙ୍କୁ କହିଛି ତୁରନ୍ତ ଆମେ DPR ପ୍ରସ୍ତୁତ କରିବୁ ଏବଂ ଏଠି 1500-2000 ବିଶିଷ୍ଟ ମଲ୍ଟିପର୍ପଜ୍ କନଭେନସନ୍ ହଲ୍ କଟକବାସୀଙ୍କ ପାଇଁ ଏ 150 ବର୍ଷ ପୂର୍ତ୍ତି ଉପଲକ୍ଷେ ସମର୍ପିତ ହେବ। ଏବଂ ସେଠି ସବୁପ୍ରକାର ବ୍ୟବସ୍ଥା ରହିବ, ସିମା ହଲ୍ର ବି ବ୍ୟବସ୍ଥା ରହିବ। ଏବଂ ଏ କଟକ ସହରରେ ଯେଉଁ ଆବଶ୍ୟକତା ଅଛି, ଡ୍ରେନ୍ର ଆବଶ୍ୟକତା ଅଛି, ଡ୍ରେନ୍କୁ ମଧ୍ୟ କରାଯିବ। ଏ କଟକ ସହରରେ ଆମେ ଗତ ବର୍ଷ ଏଠି 885ରୁ ଅଧିକ ପ୍ରୋଜେକ୍ଟ ଦିଆଯାଇଥିଲା, 500ରୁ ଅଧିକ ପ୍ରୋଜେକ୍ଟକୁ ସମାପ୍ତ ହେଲାଣି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ। ଛୋଟ ବଡ଼ କରି ବଡ଼ ପ୍ରୋଜେକ୍ଟ ମଧ୍ୟ ଆମେ ଏଠି କରିଛୁ, କରିବୁ ମଧ୍ୟ ଆଗକୁ। TP ସ୍କିମ୍ରେ ମଧ୍ୟ ଅଧିକରୁ ଅଧିକ ଏ ସହରକୁ ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିବୁ। ଏବଂ ସହରରେ ଯେଉଁଭଳି ଭାବରେ ସାଧାରଣ ବସ୍ତି ବାସିନ୍ଦା ଅଛନ୍ତି, ତାଙ୍କ ପାଇଁ ବି ଏଫୋର୍ଡେବଲ୍ ହାଉସ୍ କରିବାର ମଧ୍ୟ ନିଷ୍ପତ୍ତି ଆମେ କରିଛୁ। ଗରିବ ଲୋକଙ୍କ ପାଇଁ ଏଫୋର୍ଡେବଲ୍ ହାଉସ୍ କରିବୁ, ସାଧାରଣ ବର୍ଗ ମିଡ଼ିଲ୍ କ୍ଲାସ୍ଙ୍କ ପାଇଁ LIG MIG ଘର ମଧ୍ୟ କରିବୁ, ଏବଂ ଏଫୋର୍ଡେବଲ୍ LIG ରେଣ୍ଟାଲ୍ ହାଉସ୍ ମଧ୍ୟ ଆମେ କଟକରେ କରିବୁ। ପ୍ରାୟ DPR ଶେଷ ପର୍ଯ୍ୟାୟ ଆଡ଼କୁ ଗଲାଣି, ଖୁବ୍ ଜଲ୍ଦି ଆମେ ପାର୍ଟଲି କାମ ଆରମ୍ଭ କରୁଛୁ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରିଟ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
6: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ

0: ଆମେ ଯଦି ଆମ ଜଙ୍ଗଲକୁ ସୁରକ୍ଷା ରଖିପାରିବା ତାହେଲେ ନିଶ୍ଚିତ ଭାବରେ ଆମ ବନ୍ୟ ପ୍ରାଣୀମାନେ ମଧ୍ୟ ସୁରକ୍ଷିତ ରହିପାରିବେ। ଏଥିପାଇଁ ଯେତେ ପ୍ରକଳ୍ପ ବା ଯୋଜନା ହେଲେ ସୁଦ୍ଧା ଜନସାଧାରଣଙ୍କର ସକ୍ରିୟ ସହଯୋଗ ତଥା ସରକାରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ୍ୟ ଜନ୍ତୁଙ୍କ ସଂରକ୍ଷଣ ତଥା ସୁରକ୍ଷାକୁ ଗୁରୁତ୍ୱ ଦେବା ଉଚିତ। ତା ଛଡ଼ା ସେମାନଙ୍କର ଆବାସ ସ୍ଥଳୀକୁ ସୁରକ୍ଷା ଦେବା ସହିତ ବିଭିନ୍ନ ବନଖଣ୍ଡ ଏବଂ ବନାଞ୍ଚଳ ସ୍ତରରେ ଜନ ସଚେତନତା ସୃଷ୍ଟି କରିବା ନିହାତି ଦରକାର। ଫଳରେ ଆମ ଦେଶରେ ତଥା ଆମ ରାଜ୍ୟରେ ଯେମିତି ବାଘ ସଂଖ୍ୟା କମିବାରେ ଲାଗିଛି, ସମୟ ଆସିବ ଏମାନଙ୍କୁ ଦେଖିବା ସାଧା ସପନ ହେଇଯିବ। ତେଣୁ ଏବେଠାରୁ ସତର୍କ ହେବା, ସଚେତନ ହେବା, ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ହାତ ବଢେଇବା, ଏସବୁ କହିବାର ଅର୍ଥ ହେଲା, ଶ୍ରୋତା ବନ୍ଧୁ, ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ଯୁଗୋପଯୋଗୀ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବ୍ୟାଘ୍ର ପ୍ରକଳ୍ପ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଟେଲିଫୋନ ମାଧ୍ୟମରେ ଆମ ସହିତ ଯୋଡି ହେଇ ରହିଛନ୍ତି ଭୁବନେଶ୍ୱର ସ୍ଥିତ ଘାଟିକିଆ ଫରେଷ୍ଟ ଟ୍ରେନିଂ ସ୍କୁଲର ଡାଇରେକ୍ଟର ଅମିତା ଦାସ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଅନନ୍ତ ଚରଣ ଜେନା। ତେବେ ଆସନ୍ତୁ ଶୁଣିବା ଆଲୋଚନା ବ୍ୟାଘ୍ର ପ୍ରକଳ୍ପ।
1: ମ୍ୟାଡମ୍ ନମସ୍କାର, ଆଜିର ବୟାନୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆଜିର ବୟାନୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ବ୍ୟାଘ୍ର ପ୍ରକଳ୍ପ, ଏ ବିଷୟରେ ଆମେ ଆଲୋଚନା କରିବା। ତେବେ ମ୍ୟାଡମ୍, ଆମେ ବ୍ୟାଘ୍ର ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପୂର୍ବରୁ ଆମର ବାଘ ଓଡ଼ିଶାରେ ହଉ ବା ଭାରତରୁ ସଂଖ୍ୟା କେତେ ଅଛି, ଭାରତର ସଂଖ୍ୟା କେତେ, ଓଡ଼ିଶାରେ କେତେ ସଂଖ୍ୟା ଅଛି?
2: ବାଘର ସଂଖ୍ୟା ଭାରତ ପ୍ରାୟ 3,300 ଅଛନ୍ତି, ଓଡ଼ିଶାରେ 28 ବାଘ ଅଛନ୍ତି ବୋଲି କୁହାଯାଉଛି।
1: କିଛି ପ୍ରକାର ବାଘ,
2: ଧଳା ବାଘ, କଳା ବାଘ, ମହାବଳ ବାଘ, କଲରା ପତରିଆ ବାଘ, ଏସବୁ ଅଛନ୍ତି। ସେଥିରୁ ଧଳା ବାଘ କେବଳ ଓଡ଼ିଶାର ନନ୍ଦନକାନନରେ ହିଁ ଅଛନ୍ତି। ରୟାଲ ବେଙ୍ଗଲ ଟାଇଗର ହଉଛନ୍ତି ପୃଥିବୀର ସବୁଠୁ ସୁନ୍ଦର ବାଘ ଭିତରେ ଗଣାଯିବେ।
1: ଆଚ୍ଛା ଆଚ୍ଛା,
2: ଶିମିଳିପାରେ ମହାବଳ ବାଘ ଅଛନ୍ତି, ଚିତା ବାଘ ଅଛନ୍ତି।
1: ଏଇ ବାଘ ମାନେ ସବୁ ଆମର ଜଙ୍ଗଲରେ ରହିବା ଦ୍ୱାରା କଣ ଆମର ଉପକାର ଆସୁଛି?
2: ଆମର ଖାଦ୍ୟ ସୁଫଳ ବିଷୟରେ ସମସ୍ତେ ଆମେ ଜାଣିଛେ, ଘାସ କି ଗଛ ଲତା ସବୁ ଖାଦ୍ୟ ସୃଷ୍ଟି କରନ୍ତି, ତାପରେ ତାକୁ ତୃଣଭୋଜୀ ପ୍ରାଣୀ ମାନେ ଖାଆନ୍ତି, ତାକୁ ତାପରେ ବାଘ ଖାଇଥାଏ। ତୃଣଭୋଜୀ ମାନଙ୍କ ସଂଖ୍ୟା ହ୍ରାସ କରେଇବାରେ ମୁଖ୍ୟ ଭୂମିକା ହଉଛି ବାଘର। ବାଘ ଯଦି ସଂଖ୍ୟା ଲୋପ ପାଇଯିବ, ତୃଣଭୋଜୀଙ୍କ ସଂଖ୍ୟା ବହୁତ ବଢିବ, ଯୋଉ ଜଙ୍ଗଲରେ ବାଘ ରହିବନି ସେଠି ହରିଣ ସଂଖ୍ୟା, ଠେକମାନଙ୍କ ସଂଖ୍ୟା ସବୁ ବହୁତ ବଢିଯିବେ। ସେମାନେ କଣ କରିବେ ନା, ସବୁ ଘାସ ଆଉ ଦରକାରୀ ମୂଲ୍ୟବାନ ଗଛ ମାନଙ୍କର ଚାରାକୁ ଖାଇଯିବେ। ଏତେ ସଂଖ୍ୟାରେ ସେମାନେ ଖାଇବେ ଯେ ଆଉ ନୂଆ ଗଛ ଆସିବନି, ଜଙ୍ଗଲ ଘାସ ଶୂନ୍ୟ ଆଉ ବୁଦା ଜାତୀୟ ଉଦ୍ଭିଦ ମୂଲ୍ୟବାନ ଗଛ ସବୁ ଲୋପ ପାଇବାରେ ଲାଗିଯିବେ। ସେମାନେ ଲୋପ ପାଇଲେ କଣ ହବ ନା, ତାପରେ ପକ୍ଷୀ କୀଟ ପତଙ୍ଗ ସିଏ ଆଉ କିଛି ଖାଇବାକୁ ପାଇବେନି। ପକ୍ଷୀ କୀଟ ପତଙ୍ଗ ନ କହିଲେ କଣ ହବ ନା, ବୀଜ ବିକ୍ଷେପ ହବ କି ଆଉ ନୂଆ ଗଛ ଜଙ୍ଗଲ।

0: ଥିଲା ସେଥିରେ ବାଘ ସଂଖ୍ୟା ହ୍ରାସ ହେବାର ମୁଖ୍ୟ କାରଣ ହଉଛି ରାଜରାଜୁଡା ମାନଙ୍କ ଚୌକ।
1: ଆଚ୍ଛା, ଆଉ ଏବେ ହ୍ରାସ ହେବାର କାରଣ ସବୁ କଣ ରହିଛି?
0: ଆପଣ ଜାଣିଥିବେ ସୁନ୍ଦରୀ ମଣିଷକୁ ମାରିଦେଲେ ବୋଲି ରୁମର ହେଲା, ତେଣୁ ସୁନ୍ଦରୀକୁ ମାରିବା ପାଇଁ ସେମାନେ ସବୁ ଚେଷ୍ଟା ଚଲେଇଲେ। ମାନେ ମଣିଷ ଆଉ ଜୀବଜନ୍ତୁଙ୍କ ଭିତରେ ଯୋଉ ସବୁବେଳେ ଆଗେ ରହିଛି ଇଏ, ଆପଣଙ୍କ ଯଦି କିଏ ରିଲେଟିଭ ଯଦି ବାଘ ଦ୍ଵାରା ଆକ୍ରମଣର ଶିକାର ହେଇ ମରିଯିବେ, ତାପରେ ଲୋକଟି କ୍ଷିପ୍ତ ହେଇକି ସିଏ ଚାହିଁବ ବାଘଟା କେମିତି ମାରିବ, ଆମେ ସେ ଗାଁବାସୀ ସବୁବେଳେ ଚେଷ୍ଟା କରିବେ ସେ ବାଘ ମରିଯାଉ, ତେଣୁ ତାକୁ ଇଲେକ୍ଟ୍ରୋକୁସନ କରନ୍ତୁ, ନହେଲେ ତୀର ଦ୍ଵାରା ମାରନ୍ତୁ, ନହେଲେ ବନ୍ଧୁକ ମାରନ୍ତୁ, କେମିତି ହେଲେ ମାରିକି ବି ଚେଷ୍ଟା କରିବେ। ତାପରେ ଆପଣ ଜାଣିଥିବେ ବାଘର ଦାନ୍ତ ବି ବହୁତ ମୂଲ୍ୟବାନ, ବାଘର ଚମଡା ବି ବହୁତ ମୂଲ୍ୟବାନ, ସେଥିପାଇଁ ଶିକାର ମୁଖ୍ୟ କାରଣ ବାଘର। ତାପରେ ତା ପାଖରେ ବି ଦିନକୁ ଦିନ ନଷ୍ଟ ହଉଛି, ଜଙ୍ଗଲ କ୍ଷୟ ହେଇକା ଯାଉଛି, ଆପଣ 10 ବର୍ଷ ତଳେ ଦେଖିଥିବେ ଜଙ୍ଗଲ ତାର ଆୟତନ ବହୁତ କମରେ ପହଞ୍ଚି ଗଲାଣି। ତ ବାଘ ରହିବ, ବାଘର ଗୋଟେ ଟେରିଟୋରୀ ଅଛି, ସେ ଗୋଟେ ଜୋନରେ ତା ଏରିଆ କରିଥାଏ, ତା ନିଜ ପରିବେଶ ସନ୍ତୁଳିତ ନ ରହିଲେ ମାନେ ଭଲ ନ ରହିଲେ ସେ ଧୀରେ ଧୀରେ ଲୋପ ପାଇଯାଉଛି।
1: ଆପଣ କହିଲେ ଆମର ଓଡିଶା ଏତିକି ସବୁ ବାଘ ଅଛନ୍ତି, ଆପଣ ତାକୁ ଗଣନା କେମିତି କରୁଛନ୍ତି?
0: ହଁ, ବାଘ ଗଣନା ଗୋଟେ ପକ୍ ଇମ୍ପ୍ରେସନ କାର୍ଡ ବୋଲି ଗୋଟେ ଜିନିଷ ଅଛି, ମାନେ ବାଘ ପାଦ ଚିହ୍ନକୁ ଭାଇ ସିମେଣ୍ଟରେ ଖାଞ୍ଚ କରାଯାଏ, ଖାଞ୍ଚ କରିକି ଆଣିକି ସେଠାରେ ଟେକ୍ନିସିଆନ ମାନେ ଯୋଉମାନେ ସେଇ ବିଷୟରେ ଜ୍ଞାନ ଆହରଣ କରନ୍ତି ସିଏ ଚିହ୍ନିକି ତାକୁ ଗଣନା କରନ୍ତି। ଏବେ ଯୋଉ ଟେକ୍ନୋଲୋଜି ଆଉ ଟିକେ ଭଲ ହେଇଗଲାଣି, ଯୋଉଥିରେ କ୍ୟାମେରା ଟ୍ରାପିଂ ମେଥଡ, କ୍ୟାମେରା ଟ୍ରାପିଂ ମେଥଡରେ ବାଘ ମାନଙ୍କ ଫଟୋ ରାତି ସେମାନେ ପାଣି ଜାଗାକୁ ଯିବେ, ସଲ୍ଟ ଲିକ୍ ଗୋଟେ ଅଛି ପାଣି ପିଇସାରେ ସେମାନେ ଗୋଟେ ଲୁଣି ମାଟି ଖାଆନ୍ତି, ତାଙ୍କ ସେ ଜାଗା ପାଖରେ ସବୁ ଖଞ୍ଜା ହେଇଥାଏ, ଯୋଉଠି କ୍ୟାମେରା ଟ୍ରାପ୍ରେ ରେକର୍ଡ ହୁଏ, ଯେମିତି ଦୁଇଟା ମଣିଷର ମୁହଁ ସମାନ ନୁହେଁ ସେମିତି ବାଘର ଗାର ସମାନ ନୁହେଁ। ବାଘର ଗାର ଦେଖିକି ସେମାନେ ଚିହ୍ନନ୍ତି ଇଏ ଗୋଟେ ଅଲଗା ବାଘ, ଇଏ ଆଉ ଗୋଟେ ଅଲଗା ବାଘ, ଇଏ ଆଉ ଗୋଟେ ଅଲଗା ବାଘ, ବାଘ ଗାରର ପ୍ୟାଟର୍ନ ସମସ୍ତଙ୍କର ସମାନ ନୁହେଁ, ସମସ୍ତଙ୍କର ଅଲଗା ଅଲଗା।
1: ଆଚ୍ଛା, ଆପଣ ଯୋଉ କହିଲେ ଏଇ ଆମର ଇକୋଲୋଜିକାଲ ବାଲାନ୍ସ କୁ ସନ୍ତୁଳିତ କରିବା ପାଇଁ ବାଘର ଆବଶ୍ୟକତା ରହୁଛି, ବାଘ ତାର ମାଂସାଶୀ ସେ ଖାଦ୍ୟ ଖାଇବାର କଣ ତା ନିୟମ ସେମିତି କିଛି ଅଛି, କେତେ ଦିନ ଥରେ ଖାଇବା?
0: ସେମାନଙ୍କର ଗୋଟେ ଭଲ ଗୁଣ ଅଛି, ଆମର ଯେମିତି ଲୋହ ଥାଇକିରି ଆହୁରି ଆକୁମୁଲେଟ କରିବା, ଆହୁରି ସଞ୍ଚୟ କରିବା, ଆହୁରି ଖାଇବା, ବାଘର ଥରେ ପେଟ ପୁରିଲେ

0: ତମର ଭିଡିଓ ଭାଇରାଲ ହବ ଦେଖୁଥିବେ ଗାଡି ପାଖକୁ ବାଘ ଯାଉଛି କିନ୍ତୁ କିଛି ନ କରି ଫେରି ଆସୁଛି ରାସ୍ତା ଉପରେ କ୍ରସ କରିଲା ବେଳକୁ ଗାଡିଟା ଠିଆ ହେଇଯିବ ବାଘ ବି ଠିଆ ହେଇଯିବ କିଛି ସମୟ ପରେ ବାଘ ତାର ବାଟ ମୁଡ଼ି
1: ଚାଲିଯାଉଛି କ୍ଷତି କରିବନି ସେ ବି ଆଉ ଚିହ୍ନ କରିକି ପଳେଇବ ମାନେ ଚିର ନିଶ୍ଚିତ ନୁହଁ ଆଉ ଆମର ଓଡ଼ିଶାରେ କଣ ସ୍ଥିତି ରହିଛି କୁହନ୍ତି ପ୍ରକଳ୍ପ ପଶୁ ଗୁଡାକର
0: ଆପଣ ଡକ୍ଟର ସରୋଜା ଚୌଧୁରୀଙ୍କ ନାଁ ଶୁଣିଥିବେ ଶିମିଳିପାଳର ଟାଇଗର ପ୍ରୋଜେକ୍ଟ ପାଇଁ ତାଙ୍କର ବହୁତ ଅବଦାନ ଖଇରୀ ବାଘର କଥା ଶୁଣିଥିବେ ସେ ବାଘ ଆଡପ୍ଟ କରିଥିଲେ ଗୋଟେ ଖଇରୀ ବାଘକୁ ସେ ଯୋଉ ଖଇରୀ ନାଁ ଦିଆ ହେଇଛି ଗୋଟେ ନଈର ନାଁ ଖଇରୀ ବାଘ ଅନୁସାରେ ହେଇଛି ଶିମିଳିପାଳ ଜଙ୍ଗଲ ବାଘ ମାନଙ୍କ ପାଇଁ ବହୁତ ପ୍ରସିଦ୍ଧ ମାନେ ଆମର ଯେତିକି ଜଙ୍ଗଲ ଅଛି ସବୁଠୁ ବେଶୀ ବାଘ ଅଛନ୍ତି ଶିମିଳିପାଳରେ
1: ଆଚ୍ଛା
0: ଶିମିଳିପାଳର ପରିବେଶ ତାଙ୍କୁ ସୁହାଏ ବାଘ ମାନଙ୍କୁ
1: ଓଡିଶାରେ କଂଗ୍ରେସ ଠିକଠାକ ସବୁ ପ୍ରକଳ୍ପ ଠିକଠାକ କାମ କରୁଛି
0: ଆମର ତ ଦିଟା ପ୍ରକଳ୍ପ ଅଛି ଗୋଟେ ସାତକୋଶିଆ ସାତକୋଶିଆରେ ବର୍ତ୍ତମାନ ବାଘ ନାହାନ୍ତି କହିଲେ ହବ ଆଉ ଗୋଟେ ଦେବ୍ରିଗଡ଼ ଆଉ କହିଲେ ଚୁନାବେଡ଼ାକୁ ମଧ୍ୟ ଟାଇଗର କନଜରଭେସନ ଦେଇଥିବା ପାଇଁ ପ୍ରୟାସ ଜାରି ରହିଛି ବାଘ ଦେଖାହେଇଛି କ୍ୟାମେରା ଟ୍ରାପିଂରେ ଦେଖାହେଇଛି ବାଘ ଦେବ୍ରିଗଡ଼ କିନ୍ତୁ ଭାରତର କେତେ ମୁଖ୍ୟ ପ୍ରୋଜେକ୍ଟ ହଉଛି ଜିଙ୍କର ବେଟ୍ ଯୋଉଟା ଉତ୍ତରାଖଣ୍ଡରେ ଅଛି କାହ୍ନା ନ୍ୟାସନାଲ ପାର୍କର ନାଁ ଶୁଣିଥିବେ

0: ସାଧାରଣତଃ ଯୋଉର ଅଧିକାରୀ ମାନେ ଅଲଗା କରିଦିଅନ୍ତି ତାକୁ ମା ବାପା ଭଳିଆ ଆଉ ତା ବ୍ୟବହାର ଦେଖିବେ ଆପଣ ମଞ୍ଚୁଆର ବ୍ୟବହାର ଯାହା ପୁରା ପୁରି ସମାନ ବ୍ୟବହାର ହଉଛି ଚିମ୍ପାଞ୍ଜି ଛୁଆର ମାନେ ସେ ସାଙ୍ଗରେ ପୁରା ସେ ମା କାଖରେ ଝୁଲିଲା ଭଳିଆ ଝୁଲୁଥାଏ ସବୁ
1: ତାମାନେ ଆମେ ଜାଣିବା ଯେ ସ୍ତ୍ରୀରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି ପରସ୍ପର ନିର୍ଭର ମଧ୍ୟ କରିବାର ଆବଶ୍ୟକ ଅଛି ଆଜ୍ଞା ଆଉ ଧନ୍ୟବାଦ ଆପଣ ବ୍ୟାଘ୍ର ପ୍ରକଳ୍ପ ବିଷୟରେ ବହୁତ କିଛି କଥା କହିଲେ ଯାହା ଆମେ ଜାଣିନଥିଲୁ ସବୁ ଜାଣିଲୁ ଆଉ ଆଶା କରୁଛୁ ଆମର ଯୋଉ ଶ୍ରୋତାଭାଇମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ଉପଭୋଗ କରୁଥିବେ ଆପଣଙ୍କ କଥାକୁ ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ ରହୁଛୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଶ୍ରୀକ୍ଷେତ୍ରନାଥଙ୍କ ମହିମା ଶୁଣିଲେ ଜୀବ ମୁଖ୍ୟ ଲାଭ କରେ।
1: ତମକୁ ନେହୁରାଉଛି ଗୋସେଇ, ସେ ନାଥଙ୍କର ମହିମା ଶୁଣିବାକୁ ଭାରି ମନ ହଉଛି, ସେଇ କଥା ଟିକେ କହିବ ବନ୍ଧୁ।
0: ଆରେ ସବୁଦିନ ପରା ପୁରାଣ ପଢି ସେଇ ପ୍ରଭୁଙ୍କ ମହିମା ଶୁଣୁଛି ତତେ।
1: ଯେତେ ଶୁଣିଲେ ବି ମନ ବୁଝୁନି, ଆହୁରି ଶୁଣିବାକୁ ଇଚ୍ଛା ହଉଛି।
0: ହଁ ହଉଥିବ ହଉଥିବ, ଏହା ହିଁ ଉତ୍ତମ ଭକ୍ତର ଲକ୍ଷଣ।
1: ଗୋସେଇ ଡେରି ନ କରି ମହିମା ଟିକେ ବଖାଣିବା ବନ୍ଧୁ।
0: ହଉ ହଉ ହଉ ହଉ କହୁଛି।

0: ପରା ପୁରାଣ ପଢି ସେଇ ପ୍ରଭୁଙ୍କ ମହିମା ଶୁଣୁଛି ତତେ।
1: ଯେତେ ଶୁଣିଲେ ବି ମନ ବୁଝୁନି, ଆହୁରି ଶୁଣିବାକୁ ଇଚ୍ଛା ହଉଛି।
0: ହଁ ହଁ, ହଉଥିବ ହଉଥିବ, ଏହା ହିଁ ଉତ୍ତମ ଭକ୍ତର ଲକ୍ଷ୍ୟ।
1: ଗୋସେଇ, ଡେରି ନ କରି ମହିମା ଟିକେ ବଖାଣିବାକୁ ହୁଅନ୍ତୁ।
0: ହଉ ହଉ ହଉ ହଉ, କହୁଛି।

0: ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜଗତରତା ଜଗନ୍ନାଥ ବାମନ ରୂପରେ ବିଜେ ହେବେ। ଶାସ୍ତ୍ର କହେ, ରଥ ଉପରେ ବାମନ ରୂପୀ ଚକାଡୋଳାଙ୍କୁ ଦେଖିଲେ କୋଟି ଜନ୍ମ ତପସ୍ୟାର ଫଳ ଲାଭ ହୁଏ, ଜୀବ ଉଦ୍ଧାର ହୁଏ।
1: କୁସେଇ, ରଥର ମହିମା ଟିକେ କହିବା ହୁଅନ୍ତୁ।
0: ହଉ କହୁଛି। ବଳଭଦ୍ର ଯେଉଁ ରଥରେ ବିଜୟ ହୁଅନ୍ତି ତାର ନାମ ତାଳଧ୍ୱଜ, ଦେବୀ ସୁଭଦ୍ରା ଯେଉଁ ରଥରେ ବିଜୟ ହୁଅନ୍ତି ତାର ନାମ ଦେବଦଳନ, ଆଉ ପ୍ରଭୁ ନିଜେ ଯେଉଁ ରଥରେ ବିଜୟ ହୁଅନ୍ତି ତାର ନାମ ନନ୍ଦିଘୋଷ। ପୁଣି ସେ

0: ଏହି ପ୍ରକାରେ ଅଟେ ସେ ରଥ ମାହାତ୍ମ୍ୟ ଛୁଆ ଅଛୁଆ ସେଠାରେ ନାହିଁ କଦାଚିତ।
1: ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଭାବରେ ପାଗଳ ନହେଲେ ଭାବଗ୍ରାହୀଙ୍କର କଣ ଦର୍ଶନ ମିଳିବ। ଜଗନ୍ନାଥ ଦାସିଆ ପହଞ୍ଚିବା ପର୍ଯ୍ୟନ୍ତ ରଥଯାତ୍ରା ଚାଲିଥାଉ ଠାକୁରେ।

0: ମାସିଆ, ସବୁ ସେଇ କରୁଣାମୟ ଜଗନ୍ନାଥଙ୍କର କରୁଣା, ତାଙ୍କର ଦୟା ନହେଲେ କେହି କଣ ତାଙ୍କୁ ଦେଖିପାରିବ।
1: ଗୋସେଇ, ଠାକୁରର ଆଖି ଭଳି ତମ ଆଖି ଦିଟା ଏତେ ବଡ଼ ବଡ଼ ହେଇଗଲା କେମିତି?
0: ମୋ ଆଖି, ମୋ ଆଖି ତ ଯେମିତି ଥିଲା ଠିକ ସେମିତି ଅଛି।
1: ନା ନା ନା,
0: ବଡ଼ ବଡ଼ ହେଲା କେମିତି?
1: ନା ନା, ତମେ ମିଛ କହୁଛ, ତମ ଆଖି ଚକା ଚକା ହେଇଯାଇଛି। ଠାକୁର ଆସି ମୋ ପାଖରେ ଠିଆ ହେଇଛନ୍ତି, ମୋ ବାମପଟେ ଠାକୁର, ମୋ ଡାହାଣ ପଟେ ଠାକୁର, ମୋ ଚାରିପଟେ ଠାକୁର, ଏଠି ସେଠି ସବୁଠି ଖାଲି ଠାକୁର ଠାକୁର, ଏ ଜଗତ ଠାକୁର ମୋ ହେଇଯାଇଛି, ଠାକୁର ମୋ।
0: ଦାସିଆ, କଣ ମନକୁ ମନ ଏତେ ଅପି ଯାଉଛୁ? ଆରେ କଣ ଗପୁଛୁ? ସାଙ୍ଗସାଥି ସମସ୍ତେ ଚାଲିଗଲେଣି, ଚାଲ ଗାଁକୁ ଯିବା, ଚାଲ ଘରକୁ ଯିବା।
1: ସାଙ୍ଗ ସାଥି ଗାଁ, ଏସବୁ ମିଛ ଗୋସେଇ। ଏକା ଠାକୁର ସତ, ଏକା ଚକା ନୟନ ସୁନ୍ଦର, ତାକୁ ଛାଡ଼ି କୁଆଡ଼େ ଯିବାକୁ ଇଚ୍ଛା ହଉନି, ଆଉ କାହା ପାଖକୁ ଯିବାକୁ ମନ ହଉନି।
0: ଆରେ ଅନେକ ଡେରି ହେଇଗଲାଣି, ଘରେ ସମସ୍ତେ ବ୍ୟସ୍ତ ହଉଥିବେ, ଏଥର ଘରକୁ ଚାଲେ।
1: ହଁ ଚାଲ ଚାଲ ଗୋସେଇ, ଚାଲ। କାଳିଆ, ମନ ନଥିଲେ ବି ଯାଉଛି ଯାଉଛି ଜଗନ୍ନାଥ, ଏ ଅଧମ ବାହୁରାକୁ ମନେ ରଖିଥିବୁ, ମୋ ହୃଦୟରେ ଜ୍ଞାନ ଦୀପ ଜାଳି ମୋତେ ଉଦ୍ଧାର କରି ତୋର ପତିତ ପବନ ବାଣ ଉଡ଼ଉଥିବୁ। ଆସ ଗୋସେଇ, ଏଥର ଘରକୁ ଫେରିଯା।
2: ଗହଳି ଭିତରେ ରହିଗଲନି?
3: ଓହୋ, ତୁ ଯୋଉ ଯାତ୍ରା କଥା କହୁଛୁ, ଇଏ ସେ ଯାତ୍ରା ନୁହେଁ ବା।
2: ଆଉ
3: ଆମ ଭଳି ପାପି ତାପି ମାନଙ୍କୁ ତାରିବା ପାଇଁ, ନିଚ ଅଧ ମାନଙ୍କୁ ନିସ୍ତାରିବା ପାଇଁ ଏଇଟା ହଉଛି ମୁକ୍ତିର ଯାତ୍ରା।
2: ସତରେ?
3: ଜଗନ୍ନାଥ ନିଜେ ପରାସି ଯାତ୍ରାରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି, ହାତ ମେଲେଇ ଡାକି ଡାକି କହନ୍ତି, ଆସ, ଆରେ କିଏ କୋଉଠି ଅଛ, ଧାଇଁ ଆସ, ରଥ ଉପରେ ବାମନ ରୂପ ଦେଖ, ନେତ୍ର ପବିତ୍ର କରି ଯାଅ।
2: ହଇ, ଆମର କଣ ହେଇଛି? ଏମିତି ତ ତୁମେ କେବେ ଗପନି।

0: ମାସିଆ, ସବୁ ସେଇ କରୁଣାମୟ ଜଗନ୍ନାଥଙ୍କର କରୁଣା, ତାଙ୍କର ଦୟା ନହେଲେ କେହି କଣ ତାଙ୍କୁ ଦେଖିପାରିବ।
1: ଗୋସେଇ, ଠାକୁରର ଆଖି ଭଳି ତମ ଆଖି ଦିଟା ଏତେ ବଡ଼ ବଡ଼ ହେଇଗଲା କେମିତି?
0: ମୋ ଆଖି, ମୋ ଆଖି ତ ଯେମିତି ଥିଲା ଠିକ ସେମିତି ଅଛି।
1: ନା ନା ନା,
0: ବଡ଼ ବଡ଼ ହେଲା କେମିତି?
1: ନା ନା, ତମେ ମିଛ କହୁଛ, ତମ ଆଖି ଚକା ଚକା ହେଇଯାଇଛି।
0: ଠାକୁର
1: ଆସି ମୋ ପାଖରେ ଠିଆ ହେଇଛନ୍ତି,

0: ଠାକୁର, ଏ ଜଗତ ଠାକୁର ମୋ ହେଇଛି ଠାକୁର ମୋ।
1: ଦାସିଆ କଣ ମନକୁ ମନ ଏତେ ଗପି ଯାଉଛୁ? ଆରେ କଣ ଗପୁଛୁ? ସାଙ୍ଗସାଥି ସମସ୍ତେ ଚାଲିଗଲେଣି, ଚାଲ ଗାଁକୁ ଯିବା, ଚାଲ ଘରକୁ ଯିବା।
0: ସାଙ୍ଗସାଥି ଗାଁ ଏସବୁ ମିଛ ଗୋଷୀ, ଏକା ଠାକୁର ସତ, ଏକା ଚକାନୟନ ସୁନ୍ଦର, ତାକୁ ଛାଡ଼ି କୁଆଡ଼େ ଯିବାକୁ ଇଚ୍ଛା ହଉନି, ଆଉ କାହା ପାଖକୁ ଯିବାକୁ ମନ ହଉନି।
2: ଆରେ ଅନେକ ଡେରି ହେଇଗଲାଣି, ଘରେ ସମସ୍ତେ ବ୍ୟସ୍ତ ହଉଥିବେ, ଏଥର ଘରକୁ ଚାଲେ।
0: ହଁ ଚାଲ ଚାଲ ଗୋଷୀ ଚାଲ। କାଳିଆ ମନ ନଥିଲେ ବି ଯାଉଛି ଯାଉଛି ଜଗନ୍ନାଥ, ଏ ଅଧମ ବାହୁରିକୁ ମନେ ରଖିଥିବୁ, ମୋ ହୃଦୟ ଜ୍ଞାନ ଦୀପ ଜାଳି ମୋତେ ଉଦ୍ଧାର କରି ତୋର ପତିତ ପବନ ବାଣ ଉଡ଼ୁଥିବୁ। ଆସ ଗୋଷେ ଏଥର ଘରକୁ ଫେରିଯା।
2: ହଁ ଚାଲ।
3: ଗହଳି ଭିତରେ ରହିଗଲନି?
0: ଓହୋ ତୁ ଯୋଉ ଯାତ୍ରା କଥା କହୁଛୁ, ଇଏ ସେ ଯାତ୍ରା ନୁହେଁ ବା।
3: ଆଉ
0: ଆମ ଭଳି ପାପି ତାପି ମାନଙ୍କୁ ତାରିବା ପାଇଁ, ନିଚ ଅଧ ମାନଙ୍କୁ ନିସ୍ତାରିବା ପାଇଁ ଏଇଟା ହଉଛି ମୁକ୍ତିର ଯାତ୍ରା।
3: ସତରେ
0: ଜଗନ୍ନାଥ ନିଜେ ପରା ସେ ଯାତ୍ରାରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି, ହାତ ମେଲେଇ ଡାକି ଡାକି କହନ୍ତି, ଆସ, ଆରେ କିଏ କୋଉଠି ଅଛ ଧାଇଁ ଆସ, ରଥ ଉପରେ ବାମନ ରୂପ ଦେଖ, ନେତ୍ର ପବିତ୍ର କରି ଯାଅ।
3: ହଇ ଆମର କଣ ହେଇଛି, ଏମିତି ତ ତୁମେ କେବେ ଗପନି।
2: କାରଣ ମଣିଷ ଭକ୍ତ ପାଲଟି ଯାଏ, ଆଉ ଭକ୍ତି ଭାବରେ ପାଗଳ ହେଇ ନାଚେ ଗାଏ ଠିକ ଦାସଙ୍କ ଭଳି। ଠାକୁର ତୁମ ଉପରେ ପ୍ରସନ୍ନ ହେଇଛନ୍ତି ଦାସେ, ତୁମେ ଧନ୍ୟ, ତୁମେ ଧନ୍ୟ ହେଇଛ, ତୁମେ ଧନ୍ୟ ହେଇଛ ଦାସେ, ତୁମେ ଧନ୍ୟ ହେଇଛ। ସେଇଥିପାଇଁ ତମେ ସର୍ବତ୍ର ଠାକୁରଙ୍କୁ ଦେଖିପାରୁଛ, ସର୍ବତ୍ର ତାଙ୍କର ସତ୍ତା ଉପଲବ୍ଧି କରିପାରୁଛ। ଧନ୍ୟ ଦାସେ, ଧନ୍ୟ ତୁମର ଜଗନ୍ନାଥ ଭକ୍ତି।
3: ତେମେ ଆପଣ ବି ତାଙ୍କ ସେଥିରେ ପାଗଳ ହେଇଗଲେ ନା କଣ? ଆପଣ ବି ତାଙ୍କୁ ତେମେ ତେମେ କହୁଛନ୍ତି କାହିଁକି? ସିଏ ତ ଚାର ଅଛବ। ହେ ଜଗନ୍ନାଥ, ମୋତେ ଚାରିଆଡ଼ ଅନ୍ଧାର ଦିଶୁଛି, ମୁଁ ଏବେ କଣ କରିବି, ମୁଁ ଏବେ କଣ କରିବି?
2: ନା ମୋର ଯାହା ମନେ ହଉଛି, ସାଧାରଣ ମଣିଷର ସୀମା ପାର ହେଇ ଦାସେ ଅସାଧାରଣ ଭକ୍ତି ଭାବେ ଉଦ୍ବୁଦ୍ଧ ହେଇଯାଇଛନ୍ତି। ତମେ ବ୍ୟସ୍ତ ହଅନି ରମା, ନା ନା ତମେ ଜମା ବ୍ୟସ୍ତ ହୁଅନି, ଭକ୍ତ ଦାସିଆ ତମକୁ ତମ ଜଗନ୍ନାଥଙ୍କର ଆଣ। ଆସ ଖାଇବ, ଆସ ଆସିବଟି,
0: ଆପଣ ଆପଣ ଇଏ କଣ କଲେ, ହିଡ଼େ ବଡ଼ ରାଣ ପକେଇ ଦେଲେ।
2: ହଁ ଆସ,
0: ଠାକୁରଙ୍କ ରାଣ ପକଉଛ ଯେତେବେଳେ ମୁଁ ଖାଇବି, ହେଲେ ହେଲେ ହାଣ୍ଡି ପେଜ ଯାଉ ଶାଗ ସବୁ ଅଲଗା ଅଲଗା ହେଲେ ଯାଇ ଖାଇବି।
2: ତାଙ୍କ କହିବା ଅନୁଯାୟୀ ସବୁ ଅଲଗା ଅଲଗା କରି ଆଣ।
3: ଏଇଲାଗି ସବୁ ଅଲଗା ଅଲଗା କରି ଆଣିଛି।
2: ହଁ
3: ଠାକୁର ଆପଣଙ୍କର ଉଜିତିରୁ ଉଜିତି କରିଥାନ୍ତେ ସାନ୍ତେ, ସାନ୍ତାଣୀଙ୍କର କାଚ ବଜାର ହଉ।
2: ହେ ପ୍ରଭୁ, ହେ ପ୍ରଭୁ ଜଗନ୍ନାଥ, କାହା ପାଇଁ ତୁମର କରୁଣାର ଭଣ୍ଡାର କେତେବେଳେ ଉନ୍ମୁକ୍ତ ହେଇଯାଏ, ତାହା କେବଳ ତୁମକୁ ହିଁ ଜଣା ଠାକୁର।

0: ଠାକୁରଙ୍କ ନାମ ଜପ କରି ତମେ ବାହାରେ ବୁଲୁଛ। ଭକତ ଭକତ କହି କେତେ ଲୋକ ତମକୁ ଖାତିର କରୁଛନ୍ତି, ତମ ଠାକୁରଙ୍କ କଥା କାନ ଡେରି ଶୁଣୁଛନ୍ତି, ହେଲେ ଫାଙ୍କା ଘରେ ଖାଲି ସଂସାରଟାରେ କେମିତି ସଢୁଛି ସେ କଥା ତମେ ଜମା ବୁଝିପାରିବନି।
1: ଘର ସଂସାର ପୁଅ ଝିଅ ସବୁ ସବୁ ଅସର ସବୁ ମିଛ ରମା, ସେଇଥିପାଇଁ କହୁଛି ଜଗନ୍ନାଥଙ୍କ ନାମକୁ ଜପାମାଳି କରିଦିଅ, ଦେଖିବ ଏ ସବୁ ଦୁଃଖ ଆପେ ଆପେ ଭୁଲି ହେଇଯିବ। ଆରେ ଏବେ ରମା ତମେ ଖାଇଛ ନା ନାହିଁ?
0: ଠାକୁରଙ୍କୁ ଜପାମାଳା କରି ତମେ କଥା ବି ଭୁଲି ଗଲଣି? ତମ ହାତ ଧରି ଏ ଘରକୁ ଆଲା ଦିନଠୁ ତମକୁ ଖାଇବାକୁ ନ ଦେଇ ମୁଁ କେତେବେଳେ ଆଗ ଖାଇ ଦେଖିଛ ତମେ?
1: ମତେ ଆଜି ଭୋକ ନାହିଁ, ତମେ ଯାଅ ଖାଇଦେବ।
0: ଭୋକ କାହିଁକି ହବ, ଠାକୁରଙ୍କ ନାଁ ନେଇଛ, ସେଇଥିରେ ତ ପେଟ ପୁରି ଯାଉଛି।
1: ମୁଣ ରମା ତମେ ଯାଅ ଖାଇଦିଅ, ମୁଁ ଟିକେ ଯାଉଛି ଶୋଇବି।
0: ଶୋଇମାନେ ଜଗନ୍ନାଥଙ୍କୁ ଡାକିବ?
1: ଶୋଇବି ଜଗନ୍ନାଥଙ୍କୁ ବି ଡାକିବି।
0: ଥ୍ୟାଙ୍କ ୟୁ।

0: ମତେ ଡାକି ଦେଇ ଗଭୀର ନିଦ୍ରାରେ ଶୋଇଯାଇଛୁ ନା? ରେ ଦାସିଆ, ଉଠ, ମୁଁ ପରାସିଛି।
1: କିଏ କିଏ ରାତ୍ରି ଡାକୁଛ?
0: କଣ ଏବେ ନିଦ ଭାଙ୍ଗୁନି?
1: ଓହୋ,

0: ତତେ କିଏ ବୁଝିପାରିବ? କୋଉ ଶକ୍ତି ବଳରେ ତୋ ସ୍ୱରୂପ କିଏ ମାପିପାରିବ? ତୁ ମାୟା ପରା ତତେ ଅଗୋଚରରେ ଠାକୁର, ଆଗରେ ଲୁହ ଢାଳି ତୋ ପାଦ ପଦ୍ମ ତଳେ ମୁଁ ଖାଲି ମୁନିଆ ମାରୁଛି।
1: ଉଠ ଭକ୍ତ, ତୋର ଭକ୍ତି ଭାବେ ମୁଁ ପ୍ରସନ୍ନ, ତତେ ଯେକୌଣସି ବର ଦେବା ପାଇଁ ମୁଁ ପ୍ରସ୍ତୁତ। ମନ ଇଚ୍ଛା ବର ମାଗ ଦାସିଆ।
0: କି ବର ମାଗିବି ଆଉ କି ବର ତୁ ଦବୁ?
1: ଇନ୍ଦ୍ରପଦ।
0: ଇନ୍ଦ୍ରପଦ?
1: ସବୁ ପଦ ଠାରୁ ଶ୍ରେଷ୍ଠ ଇନ୍ଦ୍ରପଦ ତୋର ମନକୁ ପାଉନି?
0: ଠାକୁରେ, ଇନ୍ଦ୍ର ଯୋଉ ପଦକୁ ଧ୍ୟାନ କରୁଛନ୍ତି, ଚୋରାଅଶୀ କାଠି ଗଙ୍ଗା ଜଳରେ ଯୋଉ ପାଦ ଖୋଇବାକୁ ବ୍ରହ୍ମା ସମର୍ଥ ହେଲେ ନାହିଁ, ଯୋଉ ପାଦ ସହିତ ଜଳ ନ ପାଇପାରି ଦେବଦେବ ମହାଦେବ ଚିନ୍ତାଗ୍ରସ୍ତ, ସେଇ ପାଦ ଯାହା କୁଳିଆରେ ପଡ଼ିଛି ତାକୁ ଇନ୍ଦ୍ର ପଦରେ ଲୋହ ଦେଖାଉଛ ଠାକୁର।
1: ହଉ ହେଲା, ଇନ୍ଦ୍ର ପଦ ଯଦି ମନକୁ ନ ପାଉଛି ତାହେଲେ କୁବେର ସମ୍ପଦ।
0: ତୋ ଦର୍ଶନ ପାଇ ମୁଁ ଯୋଉ ସମ୍ପଦ ଲାଭ କରିଛି ତା ତୁଳନାରେ କୁବେର ସମ୍ପଦ ଅତି ତୁଚ୍ଛ।
1: ତୋର ତ ସନ୍ତାନ ନାହିଁ, ସନ୍ତାନଟିଏ ପାଇବା ପାଇଁ ଧର୍ମପତି ତୋର ସବୁବେଳେ ବ୍ୟସ୍ତ। ମୃତ୍ୟୁ ପରେ ପିଣ୍ଡ ଦେବା ପାଇଁ ପୁତ୍ରମକ ନର୍କରୁ ଉଦ୍ଧାର ହେବାକୁ ସମସ୍ତେ ପୁତ୍ର କାମନା କରନ୍ତି, ତୁ ସେଇ ବର ମାଗିବାରୁ
0: କଣ କହିଲ? ପିଣ୍ଡ ପାଣି ପାଇଁ ପୁତ୍ ନାମକ ନର୍କରୁ ଉଦ୍ଧାର ପାଇବା ପାଇଁ ମୁଁ ତତେ ପୁତ୍ର ସମ୍ପଦ ମାଗିବି? ତୁ ଏ କପଟିଆ ଠାକୁର, ଅରେ ତୋର ଦର୍ଶନ ପାଇବା ପରେ ମୁଁ ଆଉ ନର୍କ ଯନ୍ତ୍ରଣା ଭୋଗିବି କହୁନୁ କହ।
1: ଓ, ତୁ ତାହେଲେ କିଛି ବର ମାଗିବୁନି?
0: ମୁଁ ଯାହା ମାଗିବି ତୁ କଣ ସତରେ ଦବୁ ଠାକୁର?
1: ସତ୍ୟ ସତ୍ୟ ସତ୍ୟ ତ୍ରିବାର ସତ୍ୟରେ କହୁଛି, ତୁ ଯୋଉ ବର ମାଗିବୁ ନିଶ୍ଚୟ ଦେବି।
0: ତାହେଲେ ମୋତେ ଏଇ ବର ଦେ ଜଗନ୍ନାଥ, ତୋର ଭକ୍ତମାନଙ୍କ ଚରଣ ତଳେ ମୋରେ ମନ ସବୁବେଳେ ଲାଗି ରହିଥାଉ।
1: ତଥାସ୍ତୁ,
0: ଆଉ ଗୋଟିଏ ବର ଦେବୁନି ଜଗା?
1: ତତେ ମୋର ଅଦେୟ କିଛି ନାହିଁ ଦାସିଆ, କହ ଆଉ କଣ ଚାହୁଁଛୁ?
0: ଯେତେବେଳେ ତୋ ଯୋଉ ରୂପରେ ଚିନ୍ତା କରିବି ମୋତେ ସେଇ ରୂପରେ ଦର୍ଶନ ଦଉଥିବୁ।
1: ତଥାସ୍ତୁ, ଧନ୍ୟ ଦାସିଆ, ଧନ୍ୟ ତୋ ଭକ୍ତି।

0: ମଲା ମଲା, ଆଜି କଣ ନିଦ ଭାଙ୍ଗିବନି କି? ଆହେ ଉଠ ମା, ସକାଳେ ସବୁଆଡେ ଖରା ପଡିଲାଣି ପରା, ଆଉ କେତେବେଳେ ଯାଇ ଶୋଇଥବ?
1: ଉଠୁଛି ଉଠୁଛି।
0: ନାଇଁ ରାତିରେ କଣ ନିଆଁ ନିଭେଇବାକୁ ସମୁଦ୍ର ଯାଇଥିଲ କି?
1: ନାଇଁ ରମା, ରାତିରେ ଟିକେ ଜୋରେ ନିଦ ଲାଗିଲା। ରାତିରେ ଗୋଟେ ଅଦ୍ଭୁତ ସ୍ୱପ୍ନ ଦେଖିଲି। ସ୍ୱପ୍ନ
0: ଠାକୁର ଆସିଥିଲେ, କେତେ କଥା କହିଲେ, ଏଇଆ କହିବ ଟି? ଥାଉ, ମୋର ସେସବୁ ଶୁଣିବାକୁ ଜମା ମନ ନାହିଁ। କି ହୋ, ତମର ସିନା ଆଉ କାହିଁରେ ମନ ଲାଗୁନି, ସବୁବେଳେ ଖାଲି ଠାକୁର ଠାକୁର ହଉ। ହେଲେ ଠାକୁରଙ୍କର କଣ କିଛି କାମ ନାହିଁ? ଆଉ ତାଙ୍କର ଆଉ କୁଆଡେ ଯିବାକୁ ମନ ହେଲା ଯେ ରାତିରେ ତମକୁ ସପନ ନେଇବାକୁ ଚାଲି ଆଇଲେ?
1: ନା, ତମେ ସେ କଥା ବୁଝିପାରିବନି ମା। ସତରେ କାଲି ରାତିରେ ଠାକୁର?
0: ଓ, କହିଲି ପରା ସେସବୁ ମୁଁ ଶୁଣିପାରିବିନି। ହଁ, ଆଜି ଘରେ କିଛି ନାହିଁ, ଏବେ ତ ଲୁଗା ବୁଣାବୁଣି କାମ ବି ଚାଲିଲଣି। ସେଇ ଯୋଉ ଦି ଖଣ୍ଡ ଲୁଗା ଅଛି, ସେଇରୁ ଖଣ୍ଡେ ନେଇଯାଅ, କାହାକୁ ବିକି କୋଉଠି ହେଲେ ଚୁଲି ଜଳିବ। ହେଠି ଖାଲି ପେଟରେ ଦାନା ନ ପଡିଲେ ଠାକୁର ନାମ ଜପିବାକୁ ବଳ ଆସିବନି, କି ଭୋକ ଦାଉରେ ଆଖିକି ଠାକୁର କଣ କେହି ବି ଦେଖାଇବେନି। ହଁ,
1: କଥାରେ କହନ୍ତି ବାନେ କୋଟି ଭଣ୍ଡାରକୁ ତେପନ କୋଟି ଯିବ। ସବୁଦିନ କୁଆଡେ କୋଟିଏ ଯିବ, ଉପାସ ରହନ୍ତି। ଆମ ଭାଗ୍ୟରେ ଯୋଉଦିନ ଉପାସ ରହିବାର ଯୋଗ ପଡିବ ରହିବା, ସେଥିପାଇଁ ଭାବିବାର କଣ ଅଛି?
0: ହେଇ, ସେ ଶାସ୍ତ୍ର ପୁରାଣ କଥା ମତେ ଜମା ଶୁଣାନି। ଏ ଲୁଗା ନିଅ, ହେଇ ଭଲ ଲୋକ ଦେଖିକିରି ଦବ, ଯେମିତି କୋଉଠି ମିଳିବ।
1: ହଁ ହଁ, ମୁଁ ସେ ପହରାଜପୁର ରମାକାନ୍ତ।

0: ରତ୍ନ ସିଂହାସନରୁ ଗରଖ ପର୍ଯ୍ୟନ୍ତ ଲମିଗଲା ଶ୍ରୀହସ୍ତ ଶ୍ରୀପତି କର ପ୍ରସାରଣ କରି ଶ୍ରୀଫଳ ନିଜେ ଗ୍ରହଣ କଲେ ଭାଇନ ତାଟକା ହେଇଯିବା କଥା ଆରେ କି ସେ ଭାଗ୍ୟବାନ ଭକ୍ତ କାହାର ଶ୍ରୀଫଳ ଜାଣିଛୁ ଭାଇନ
1: ମାତ୍ରେ ନଗରୀ ପଠେଇଥିଲା
2: ଦାସିଆ ଆହୁରି
1: ହଁ ବାଲିଆର ଦାସିଆ ବାହୁରି
2: ନିଚ ହୀନ କହିଲେ ଜନ୍ମ ହେଇ
0: ଜଗନ୍ନାଥଙ୍କର ପରମ ଭକ୍ତ ନିଚ ହେଇ ପାରେ ନା ସେ ହୀନ ଆହୁରି ହେଇ ପାରେ ନା ସେ ପବିତ୍ର ବାହୁରି ଜୟ ଜଗନ୍ନାଥ ହିନ୍ଦୁ
3: ଏ ସଙ୍କଟ କାରଣ ଜଗନ୍ନାଥ ଆସନ୍ତାକାଲି ସକାଳୁ 64 ଭକ୍ତଗଣଙ୍କ ସହ ଜଗନ୍ନାଥ ବଳରାମ ଅଚ୍ୟୁତ ଅନନ୍ତ ଯଶବନ୍ତ ଏହି ପଞ୍ଚସଖା ମୋ ଭକ୍ତି ଓ ଜ୍ଞାନ ପରୀକ୍ଷା କରିବା ପାଇଁ ଆସୁଛନ୍ତି ତୁ ମୋତେ ଉଦ୍ଧାର କର ଜଗନ୍ନାଥ ତୁ ମୋତେ ଏ ସଙ୍କଟ ସାଗରରୁ ପାରିବା ପାଇଁ ଶକ୍ତି ଦେ
4: ଦାସିଆ ଏ ଦାସିଆ
3: ତୁ ଏ ଅଧମ୍ପକୁ ସତରେ ଆସିଛୁ ଠାକୁର
4: ତୁ ମୋତେ ଭକ୍ତି ଭାବରେ ଡାକିଲି ପରା ନ ଆସି ମୁଁ କଣ ରହିପାରିଥାନ୍ତି ଭକ୍ତର ଡାକ ଶୁଣି ନ ଆସିଲେ ମୋତେ କାହିଁକି କୋଉ ଭକ୍ତ ଡାକିବ କହିଲୁ ମୋତେ କାହିଁକି କିଏ ଭକ୍ତ

0: ସମ୍ବୋଧିତ କରୁଛ।
1: ମୁଁ ଏତେ ପ୍ରଶଂସା ପାଇବା ପାଇଁ ଜମାରୁ ଯୋଗ୍ୟ ନୁହେଁ। ମୁଁ ଆପଣମାନଙ୍କ ଚରଣର ଦାସ, ଯୁଗେ ଯୁଗେ ସେଇ ଚରଣ ଦାସ ହିଁ ରହିବାକୁ ମୋତେ କଲ୍ୟାଣ କରନ୍ତୁ। ମୋର ଆଉ କିଛି ଲୋଡ଼ା ନାହିଁ, କିଛି ଲୋଡ଼ା ନାହିଁ।
0: ଶୁଣ ଦାସିଆ, ଜଗନ୍ନାଥ ଦାସ ତୁମକୁ ଗୁପ୍ତ ଭାବେ ରାଧା ପ୍ରେମ ରୂପା ଭକ୍ତି ତତ୍ତ୍ୱ ଶିକ୍ଷା ଦେବା ପାଇଁ ଆଗ୍ରହୀ, ତୁମର କିଛି ଆପତ୍ତି ନଥିଲେ?
1: ଇଏ ତ ମୋ ପାଇଁ ପରମ ସୌଭାଗ୍ୟ, ଜଗନ୍ନାଥ ମହାପ୍ରଭୁଙ୍କର ଅଶେଷ କରୁଣାର ସଙ୍କେତ। ଆସନ୍ତୁ ଦାସିଆ, ଆପଣ ଆପଣ ନିଜେ ଗୁପ୍ତ ସ୍ଥାନ ନିରୂପଣ କରି ମୋତେ ଏହି ମହାଶିକ୍ଷା ଦାନ କରନ୍ତୁ।
2: ଜୟ ପରମ ମନ୍ତ୍ର ଦାସିଆ।

0: ଏ ବଡ ପାଣ୍ଡେ, ଏ ସୁନ୍ଦର ଗହଳି କାହିଁକି ହଁ
1: ଗହଳି ମାନେ ଜାଣିପାରୁନୁ? ଆରେ ବଢିଆ, ଏ ଗହଳି କଣ ନୂଆ ଦେଖୁଛୁ? ଜଗନ୍ନାଥ ଘରେ ଦୁଆରେ ଦାଣ୍ଡରେ କେତେ ଗହଳି ନାହିଁ ମୋତେ କହିଲୁ? ବୁଝିଲୁ ବଣିଆ, ସେ ଠାକୁର ଅଦ୍ଭୁତ, ତାଙ୍କର ମହିମା ସେମିତି ଅଦ୍ଭୁତ। ଆ ନହେଲେ ବାଲିକା ଦାସିଆ ପରି ପଠେଇଥିବା ନଡ଼ିଆ ସେ କଣ ହାତ ନେଇଥାନ୍ତି?
2: ଖାଲି କଣ ସେତିକି ତେମେ ମାରେ କହିଲା, ମୋର ମନେ ପଡ଼ିଲା, ପଞ୍ଚ ସକା ଭକ୍ତମାନେ ଆଜି ସେ ଦାସିଆ ବାହୁରକୁ ପରୀକ୍ଷା କରିବାକୁ ତା ଗାଁ ଯାଇଥିଲେ। ତାକୁ ଗୁଡ଼େଇ ତୁଡ଼େ କେତେ ପ୍ରଶ୍ନ ପଚାରିଲେ, ହେଲେ ସେ କୁଆଡେ ସବୁ ପ୍ରଶ୍ନ ଉତ୍ତର ଦେଇ ଏମାନଙ୍କୁ ତାଟକା କରିଦେଲେ। ବୁଝିଲ, ସେ ସେ ତା ମୁଣ୍ଡରେ ଶାଢୀ ବାନ୍ଧି ଫେରିଛନ୍ତି।
1: ଆରେ କାଳିଆ କାଳିଆ କେତେବେଳେ କାହାକୁ କରୁଣା କରେ ସେ କଥା ତା ଛଡ଼ା କିଏ ଜାଣିବ କହିଲୁ? କରୁଣା ଭାଇ ଛାଡ଼ିଲା ବେଳେ ସେ ଜାତି ଅଜାତି କି ଦେଖେ, ଅପାର କରୁଣା ତାର ରେ, ଅପାର କରୁଣା। ବୁଝିଲୁ
2: ଗୋଟେ
1: ବାଇଦ କଣ ବୋଧ ବୁଢ଼ି ଆସୁଛି? ଆମ୍ବ ଗୁଡା କେଡେ ବଡ ବଡ ହେଇଯିବ, ବଡ ରସାଳିତ ହେ।

0: ଏମିତି ଡାକୁଛ, ମୋତେ ଟିକେ ଶିଖେଇ ଦିଅନ୍ତୁନି, ମୋର କି ସେସବୁ କରିବାକୁ ଭାରି ମନ ହଉଛି।
1: ଠାକୁରଙ୍କ ଦୟାରୁ ସେସବୁ ସମ୍ଭବ ହୁଏ ରମା, ସେସବୁ କାହାକୁ ଶିଖେଇ ହୁଏନି। ମନ ଧ୍ୟାନ ଦେଇ ତମେ ଖାଲି ଜଗନ୍ନାଥଙ୍କ କଥା ଚିନ୍ତା କର, ସବୁ ତାଙ୍କରି ଉପରେ ଛାଡ଼ି ଦିଅ। ତାଙ୍କ କରୁଣା ହେଲେ ହୁଏତ ସେ ତମ ଡାକ ଶୁଣିପାରନ୍ତି।
0: ତମକୁ ବାହାରିକି ଡାକୁଛନ୍ତି।
1: ମୁଁ ଦେଖୁଛି, ଏତେ ଖରାରେ ହେ ଅଧମ ପାଖକୁ ଆସିବାର କାରଣ କ'ଣ କୁହନ୍ତୁ ଗୋସେଇ, ମୁଁ ଆପଣଙ୍କ କି ସେବାରେ ଲାଗିପାରିବି।
2: ଆରେ ନା ନା, ସେମିତି କିଛି କାମ ନାହିଁ ମ, ହଠାତ୍ ତମକୁ ଟିକେ କାହିଁକି ଦେଖିବାକୁ ଇଚ୍ଛା ହେଲା, ଖରାରେ ଚାଲି ଆସିଲି ଆଉ। ଭାରି ଭୋକ ହଉଛି, କିଛି ଖାଇବାକୁ ଦେଇପାରିବ?
1: ଆପଣ କ'ଣ ପାଗଳ ହେଲେ ଗୋସେଇ, ଆପଣ ପରା ବ୍ରାହ୍ମଣ ଜାତି ଶ୍ରେଷ୍ଠ, ଆପଣ କ'ଣ ଏ ବାଉରୀକୁ ଭୋଜନ କରିବେ?
2: ସେଥିରେ କ୍ଷତି କ'ଣ ଅଛି? କେହ ତମକୁ ମୋତେ ସମସ୍ତ ଜୀବଜଗତକୁ ଭଗବାନ ପରା ସୃଷ୍ଟି କରିଛନ୍ତି। ମୋ ଘଟରେ ଯେଉଁ ନାରାୟଣ, ତମ ଘଟରେ ବି ସେଇ ନାରାୟଣ ବିରାଜମାନ କରୁଛନ୍ତି। ମୋ ଦେହରେ ଯେଉଁ ରକ୍ତ ପ୍ରବାହିତ ହେଉଛି, ତମ ଦେହରେ ମଧ୍ୟ ସେଇ ଏକା ବର୍ଣ୍ଣର ରକ୍ତ ପ୍ରବାହିତ ହେଉଛି। ତେଣୁ ମୁଁ କିପରି ବଡ଼ ଜାତି ହେଲି ଆଉ ତମ ଛୋଟ ଜାତି ହେଲା? ବିଚାରହୀନ, ବିବେକହୀନ, ଜ୍ଞାନହୀନ ମଣିଷ ସିନା

0: ବିଜେ
1: ତୋ ହାତରୁ ନଡ଼ିଆ ଆମ୍ବ ସବୁ ତ ମୁଁ ଖାଇଛି, ଏବେ ଯାହା ରଖିଛୁ ତାକୁ ଦେ।
0: ହଁ ହଁ, ତୋ ପାଇଁ ପଇଡ଼ ଦୁଇଟା ରଖିଲି, ନେ ଠାକୁର ନେ ନେ।
1: ଶାନ୍ତି, ତୃପ୍ତି, ଧନ୍ୟ ଧନ୍ୟ ଭକ୍ତ, ଧନ୍ୟ ତୋର ଜନ୍ମ।
0: ହେ ଦୟାମୟ, ତୋରି ଦୟାରୁ ଏ ସମାଜରୁ ଉଚ୍ଚ ନୀଚ ଜାତିଭେଦର ବିଚାର ଲୋପ ପାଇଯାଉ। କେବଳ ହେ ବାହୁରି ଜାତି ନୁହେଁ, ସବୁ ଜାତି ସବୁ ମଣିଷଙ୍କ ପାଇଁ ତୋର ଦୟାର ଭଣ୍ଡାର ଖୋଲା ରହିଥାଉ, ଖୋଲା ରହିଥାଉ କାଳିଆ। ହେ ଜଗନ୍ନାଥ, ଏତିକି ମାଗୁଣୀ, ଏତିକି ମାଗୁଣୀ, ଏତିକି ମାଗୁଣୀ।